ଆକାଶବାଣୀ ବ୍ରହ୍ମପୁର ଆଜି ଶନିବାର 1948 ଶତାବ୍ଦ ଆଷାଢ଼ 27 ଦିନ 2026 ମସିହା ଜୁଲାଇ ମାସର 18 ତାରିଖ ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58। ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଉପଲବ୍ଧ ଅଟେ।

ଆକାଶବାଣୀ ବ୍ରହ୍ମପୁର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଅନୁଚିନ୍ତା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ କିଛି କ୍ଷଣ ମଧ୍ୟରେ।

ନୀଳାଚଳ ନଗ୍ରକୁ ଥରୁଟିଏ ମାତ୍ର କଳ୍ପନା ନେତ୍ରରେ ଚାହିଁବା ହୁଅନ୍ତୁ ଭାବ ଜୁଡ଼ୁବୁଡ଼ୁ ଭକ୍ତ ମଣ୍ଡଳୀ, ଥରଟିଏ ମାତ୍ର ପଞ୍ଚ କୃଷିରେ ପାଦ ରଖନ୍ତୁ, ବଡ଼ଦାଣ୍ଡର ଆଶିଷ ମଖା ଧୂଳିକୁ ଥରୁଟିଏ ମାତ୍ର ତୁଣ୍ଡରେ ଦିଅନ୍ତୁ। ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଆଉ ତୀର୍ଥରାଜ ସମୁଦ୍ର ଏ ପଞ୍ଚତୀର୍ଥରେ ମହତି ସ୍ନାନ ସାରନ୍ତୁ। ବଡ଼ ଦେଉଳରେ ଫର ଫର ଉଡ଼ୁଥିବା ପାତକି ପାତକ ହରା ପତିତ ପାବନ ନେତରେ ଆଖି ପଖାଳନ୍ତୁ। ଜୀବନ ଆଉ ବାଗେ ହୋଇଯିବ ଆଜ୍ଞା ମାନେ, ପରିପୂର୍ଣ୍ଣ ସାର୍ଥକତାର ଅନାହତ ପାଟଣାରେ ପହଞ୍ଚିବାକୁ ଆଉ ବେଶୀ ବେଳ ଲାଗିବ ନାହିଁ। କ୍ଷେତ୍ର ଯିବାର ସବୁ ଫଳ ମିଳିଯିବ। ଏ କ୍ଷେତ୍ର କ'ଣ ସାଧାରଣ କ୍ଷେତ୍ର, ଏହା ପରା ପୁରୁଷୋତ୍ତମ କ୍ଷେତ୍ର। ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯେ ଲୋକମାନଙ୍କ ବିଚାରରେ ଆଉ ବେଦର ମାନ୍ୟତାରେ ପୁରୁଷୋତ୍ତମ ନାମରେ ପରିଚିତ, ସେଇ ଏ କ୍ଷେତ୍ରର ଅଧିଷ୍ଠାତା ଦେବତା। ଏ କ୍ଷେତ୍ରକୁ ନେଇ କେତେ ଜନଶ୍ରୁତି, କେତେ କିମ୍ବଦନ୍ତୀ, କହି ବସିଲେ ପୋଥାଏ ହେବ, କହିବ ବା କିଏ, କହିବା ପାଇଁ ସାମର୍ଥ୍ୟ ଅଛି ବା କାହାର, କାହିଁ କେଉଁ ପୁରାଣ ଯୁଗର କଥା। ଉଗ୍ର ତପା ମହର୍ଷି କଣ୍ଡୁ କେଜାଣି କାହିଁକି ସେଦିନ ବେଶୀ ଅବସନ୍ନ ଦିଶୁଥିଲେ, ଯାହାଙ୍କ ତେଜ ଏକଥା ଥିଲା ଆଉଟା ହୋଇଥିବା ସୁନା ପରି ଅତ୍ୟନ୍ତ ଉଜ୍ଜ୍ୱଳ, ସେ କିନ୍ତୁ କେଜାଣି କାହିଁକି ଅତ୍ୟନ୍ତ ଦୁର୍ବଳ ଆଉ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଉଥିଲେ। ଆଶ୍ରମର ଅନ୍ତେବାସୀଗଣ ମହର୍ଷିଙ୍କର ଏ ଭଗ୍ନ ସ୍ୱାସ୍ଥ୍ୟ ନେଇଥିଲେ ଅତ୍ୟନ୍ତ ଚିନ୍ତିତ। ନାନା ଆଡ଼ର ନାନା ଚିନ୍ତା ସମସ୍ତଙ୍କ ମନକୁ ଆସୁଥିଲା, ହେଲେ କେହି ଏହାର କୂଳ କିନାରା ପାଉନଥିଲେ। କାହିଁକି ଆପଣ ଏତେ ଦୁର୍ବଳ ଦିଶୁଛନ୍ତି ପରମ ପୂଜ୍ୟ ଗୁରୁଦେବ? ଆଶ୍ରମର ସବୁଠାରୁ ବୟସ୍କ ତଥା ବିନୀତ ଅନ୍ତେବାସୀ ସାହସ ସଞ୍ଚୟ କରି ମହର୍ଷି କଣ୍ଡୁଙ୍କୁ ପ୍ରଶ୍ନ କରୁଥିଲେ, ଶାରୀରିକ ନା ମାନସିକ କେଉଁ ସ୍ତରରେ ଆପଣ ଦୁଃଖୀ, ଏବଂ ଏହାର ନିରାକରଣ ପାଇଁ ଆମେ କ'ଣ କରିବୁ, ଦୟାକରି ଉପଦେଶ ଦିଅନ୍ତୁ ଆମକୁ। ପ୍ରିୟ ଶିଷ୍ୟଙ୍କ ଏ ନିବେଦନରେ ମୁହୂର୍ତ୍ତେ ନିରବ ହୋଇଗଲେ ମହର୍ଷି କଣ୍ଡୁ। କଣ୍ଠସ୍ୱରକୁ ଯଥାସମ୍ଭବ କୋମଳ କରି କହିଲେ, ମୁଁ ଅଦ୍ୟାବଧି ଏହାର କାରଣ ଜାଣିପାରି ନାହିଁ ବତ୍ସ, ତାରି ପାଇଁ ତ ମୁଁ ଅନୁସନ୍ଧାନରତ। ଜ୍ଞାତସାରରେ ଏପରି କିଛି ମୁଁ ଅପକର୍ମ କରିନାହିଁ ଯାହା ମୋ ଚିତ୍ତବୃତ୍ତିକୁ ଏପରି ବିଷାଦମୟ କରିବ, ତେବେ କାହିଁକି ମୋର ଏ ସୂଚନା ତା ମୁଁ ନିଜେ ମଧ୍ୟ ଜାଣେ ନା। ବିଫଳତାରେ ସତେ ଯେମିତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଥିଲେ ମହର୍ଷି କଣ୍ଡୁ। ମୋର କ'ଣ ତେବେ ଏ ଅନାକାଂକ୍ଷିତ ଶରୀର ପୀଡ଼ାରୁ ମୁକ୍ତି ନାହିଁ, ନିଜକୁ ନିଜେ ପ୍ରଶ୍ନ କରୁଥିଲେ ସେ, ମାତ୍ର କୌଣସି ଉତ୍ତର ଖୋଜି ପାଉନଥିଲେ। ତୁମେ ତୁମ ଦୁର୍ବଳ ସ୍ୱାସ୍ଥ୍ୟ ପାଇଁ ବହୁ ଚିନ୍ତିତ ନା ବତ୍ସ? ଖୁବ୍ ପାଖରୁ ଏଇ କଥା ତାଙ୍କ ପାଖକୁ ପହଁରି ଆସୁଥିଲା। ବର୍ଷା ଦିନିଆ ଆଞ୍ଜୁଳାଏ କେତକୀ ପଖଳା ଶୀତଳ ପବନ ପରି ସେ ସ୍ୱର ଥିଲା ଖୁବ୍ ପ୍ରୀତିପ୍ରଦ। ତେବେ ଏଠାରେ ତୁମେ ନିଜ ସ୍ୱାସ୍ଥ୍ୟ ଫେରିପାଇବନି ବତ୍ସ, ତୁମକୁ ଦୂର ଦକ୍ଷିଣ ପଥକୁ ଗତି କରିବାକୁ ହେବ। ଶେଷରେ ସମୁଦ୍ରର ତଟଦେଶରେ ଦେଖିବ ଏକ ବାଲୁକାକୀର୍ଣ୍ଣ ନୀଳ ପର୍ବତ, ସେହି ପବିତ୍ର ସ୍ଥଳରେ ତପସ୍ୟା କଲେ ତୁମ ସ୍ୱାସ୍ଥ୍ୟ ଆଗଠାରୁ ଅଧିକ ଆକର୍ଷଣୀୟ ହୋଇ ଉଠିବ। କାଳ ବିଳମ୍ବ ନ କରି ମହର୍ଷି କଣ୍ଡୁ ଦଣ୍ଡ କମଣ୍ଡଳୁ ଧରି ନୀଳାଚଳ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଦେଲେ। ଦୀର୍ଘ ପଥ ଅତିକ୍ରମ ପରେ ଦକ୍ଷିଣ ସମୁଦ୍ର କୂଳରେ ନୀଳ ପର୍ବତ ଦୃଷ୍ଟି ପଥାରୂଢ଼ ହେଲା ତାଙ୍କର। ସେହି ପାବନ କ୍ଷେତ୍ରରେ ଆରମ୍ଭ କଲେ ଦୀର୍ଘକାଳ ତପସ୍ୟା। ଘୋର ତପଶ୍ଚର୍ଯ୍ୟାରେ କ୍ରମେ କ୍ରମେ ଆପଣାକୁ ବିଲୀନ କରିଦେଲେ ସେ। ଧୀରେ ଧୀରେ ତାଙ୍କର ମନରେ ଅପୂର୍ବ ପ୍ରଶାନ୍ତି ପୁରି ଉଠିଲା, ଶିଥିଳିତ ଦୁର୍ବଳ ଅଙ୍ଗ କ୍ରମେ ପରିପୂର୍ଣ୍ଣ ଦିଶିଲା। କ୍ଷେତ୍ରର ଦିବ୍ୟ ମହିମାରେ ଭାବଫୋଳା ଋଷି ବିଭୋର ହୋଇ ଉଠିଲା।

ବ୍ରହ୍ମାଙ୍କ ଉପଦେଶ କ୍ରମେ ଦକ୍ଷ ବାଜପେୟ ଯଜ୍ଞ କଲେ ଓ ସେଥିରେ ଭୃଗୁ ଋଷି ହେଲେ ପୁରୋହିତ। ଏହି ଯଜ୍ଞକୁ ଶିବଙ୍କ ବ୍ୟତୀତ ସମସ୍ତ ଦେବତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସତୀ ଏକଥାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ। ସେ ସ୍ୱାମୀଙ୍କୁ ଯଜ୍ଞ ଦେଖିଯିବାକୁ କହନ୍ତେ ଶିବ କହିଲେ ଯେ ଅବରଣ ହୋଇଯିବା ଠିକ୍ ନୁହେଁ, ଯିଏ ଅସାଧୁ ତାହାର ସ୍ୱଭାବ ଭଲ ନୁହେଁ। ସାଧୁର ଶତ୍ରୁ ମିତ୍ର ନଥାନ୍ତି, ସେ ନିରାପରାଧ, କାରଣ ସେ ଦକ୍ଷଙ୍କ ହୃଦୟରେ ବାସୁଦେବଙ୍କୁ ଦେଖି ତାଙ୍କୁ ସମ୍ମାନ ଜଣାଇଛନ୍ତି। ସତୀଙ୍କୁ ସେ କହିଲେ ଯେ ତାଙ୍କର ପିତାଙ୍କ ଯଜ୍ଞକୁ ଯିବା ଉଚିତ ନୁହେଁ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଅନେଶତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆସମକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ବୁଣିବାର 30 ଦିନ ପରେ 7-10 ଦିନ ବ୍ୟବଧାନରେ ଜିଙ୍କ ଇଡିଟିଏ 250 ଗ୍ରାମ ପ୍ରତି ଏକରରେ 2 ଥରରେ ସ୍ପ୍ରେ କଲେ ଭଲ କାମ ଦିଏ ଓ ଭଲ ଅମଳ ମଧ୍ୟ ହୋଇଥାଏ। ଏହି ମାସ ହେଉଛି ଆମ୍ବ ଲଗାଇବାର ଉପଯୁକ୍ତ ସମୟ। ବାଇଗଣପଲ୍ଲୀ, ତୋଟାପଲ୍ଲୀ, ବମ୍ବେ ଗ୍ରୀନ, ସୁବର୍ଣ୍ଣରେଖା, ନୀଲମ, ହିମସାଗର, ଲାଙ୍ଗରି, ଦଶେରି, କିଷାନ ଭୋଗ, ଆମ୍ରପଲ୍ଲୀ, ମଲ୍ଲିକା, ରତ୍ନା, ରାମଖେଳ, ରୁମାନୀ, ସିନ୍ଧୁ, ଆଲଫନୋସ ଓ କେଶର ଇତ୍ୟାଦି କିସମ ଲଗାନ୍ତୁ। ଶାଖା ନଥିବା କଲମୀ ଚାରାକୁ 1 ମିଟର ଗାତରେ 10-10 ସେଣ୍ଟିମିଟର ବ୍ୟବଧାନରେ ରୋପଣ କରନ୍ତୁ। ଗଛ ଲଗାଇବା ପୂର୍ବରୁ ଯବକ୍ଷାରା ଯାନ, ଫସ୍ଫରସ୍ ଓ ପଟାସ ସାରକୁ 80-160 ଗ୍ରାମ ଅନୁପାତରେ 2 ଯୋଡ଼ି ସଢା ଗୋବର ଖତକୁ ଗାତ ପ୍ରତି ପ୍ରୟୋଗ କରନ୍ତୁ। ଏହି ମାସରେ ନଡ଼ିଆ ଚାରା ଲଗାନ୍ତୁ। 12-18 ମାସିଆ ଚାରା ବ୍ୟବହାର କରନ୍ତୁ। ଖତ ଓ ସାର ଲଗାଇବା ପୂର୍ବରୁ ଗାତ ପ୍ରତି ପୋଖରୀ ପଙ୍କ, 3 କିଲୋଗ୍ରାମ ପିଡ଼ିଆ, ଷ୍ଟେରାମିଲ୍ 1 କିଲୋଗ୍ରାମ ଗାତରେ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ସେବତୀ ଫୁଲ ଲଗାନ୍ତୁ। ହଳଦିଆ ରଙ୍ଗ ପାଇଁ ଚନ୍ଦ୍ରମା, ସୁପର ଜାଇଣ୍ଟ, ଇଭିନିଂ ଷ୍ଟାର, ଧଳା ରଙ୍ଗ ପାଇଁ ବିୟୁଟି, ସ୍ନୋବଲ୍, ଇନୋସେନ୍ସ ଓ ପ୍ରିମିୟର ଲଗାନ୍ତୁ। ଲାଲ ରଙ୍ଗ ପାଇଁ ବ୍ରାଭୋ ଓ ରଷ୍ଟ୍ରିକ ଆଦି କିସମ ଲଗାନ୍ତୁ। ଚେର ହୋଇଥିବା ଗଛ ବା ଖଣ୍ଡ ବା ପୁଆ ବିହନ ଆକାରରେ ଲଗାନ୍ତୁ। ସାଧାରଣତଃ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 30 ସେଣ୍ଟିମିଟର ବ୍ୟବଧାନ ରଖି ବିହନ ଲଗାନ୍ତୁ। ଶୀଘ୍ର ବଢ଼ୁଥିବା କାର୍ପ ଜାତୀୟ ମାଛ ଯଥା ରୋହି, ଭାକୁର, ମିରିକାଳି 1:4 4:3 ଚାଷ କରନ୍ତୁ, ଯାହାଦ୍ୱାରା ଅଧିକ ଲାଭ ମିଳିପାରିବ। ସାଧାରଣତଃ ପୋଖରୀରେ ହେକ୍ଟର ପିଛା 5,000 ଅଙ୍ଗୁଳିକ ଜାଆଁଳ ଛଡ଼ାଯାଏ। ମାଛମାନଙ୍କୁ ବାଦାମ ପିଡ଼ିଆ ଓ କାଣ୍ଡିଆ କୁଣ୍ଡା ସମାନ ଅନୁପାତରେ ମିଶାଇ ଖାଇବାକୁ ଦିଅନ୍ତୁ। ଛାଡ଼ିବା ଜାଆଁଳ ଓଜନର 1/5 ଖାଇବାକୁ ଦିଅନ୍ତୁ। ଗୋବର, ୟୁରିଆ ଓ ସୁପରଫସ୍ଫେଟ୍ ପୋଖରୀରେ ଉର୍ବରତା ପାଇଁ ପକାନ୍ତୁ। 1 ଏକର କନ୍ଦମୂଳ ଚାଷ ପାଇଁ 200 ବର୍ଗମିଟର ମୁଖ୍ୟ ତଳିଘେରା କରନ୍ତୁ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି ପ୍ରଥମ ତଳିଘେରାରୁ ଆଦାୟ ହୋଇଥିବା ଡଙ୍କ 20 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 15 ଦିନ ପରେ ଏକର ପ୍ରତି 12.5 କିଲୋଗ୍ରାମ ଏବଂ 30 ଦିନ ପରେ 12.5 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ଡଙ୍କ କନ୍ଦମୂଳ ବିହନ ପାଇଁ ଅମଳ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः पुनीत।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ୱାର୍ଡରେ ଥିବା ଜଳବନ୍ଦୀ ସମସ୍ୟାର ସମୀକ୍ଷା କରି ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସାପୁଆ ନଦୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, କଟକ, ପୁରୀରେ ପ୍ରବଳ ବର୍ଷା ହୋଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ବର୍ଣ୍ଣରମା ମହାନ୍ତି କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ ଆଜିଥିରେ ରହିଛି ଏସ୍ସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା।
2: ହୃତ୍ପିଣ୍ଡ ଶରୀରର ଗୋଟିଏ ମୁଖ୍ୟ ଅଙ୍ଗ, ଏହାର ସ୍ପନ୍ଦନ ଓ ବୈଦ୍ୟୁତିକ ଆଲେଖକୁ ଇସିଜି କୁହାଯାଏ।

0: ନିରୂପଣ ହୋଇପାରିବ। ବ୍ୟାୟାମ କରିବା ସମୟରେ ହୃତ୍ପିଣ୍ଡର ମାଂସପେଶୀକୁ ଯଥେଷ୍ଟ ପରିମାଣର ରକ୍ତ ସଞ୍ଚାଳନ ହୋଇପାରୁଛି କି ନାହିଁ ଜାଣିବା ପାଇଁ ଇସିଜି କରାଯାଏ। ଜଣେ ହାର୍ଟ ରୋଗୀର ପ୍ରାରମ୍ଭିକ ଅବସ୍ଥାରେ ଏହି ପରୀକ୍ଷା ଦ୍ୱାରା ନିଦାନ ଧରାପଡ଼େ। ଦେହରେ ଇଲେକ୍ଟ୍ରୋଡ୍ ଲଗାଇ ଏହି ପରୀକ୍ଷା କରାଯାଏ। ଏହାଦ୍ୱାରା ଇଲେକ୍ଟ୍ରିକ୍ ସକ୍ ଲାଗେ ନାହିଁ। ହୃତ୍ପିଣ୍ଡର ସ୍ୱାଭାବିକ କାର୍ଯ୍ୟ ଏକାଧିକ୍ରମେ 24 କିମ୍ବା 48 ଘଣ୍ଟା ଯାଞ୍ଚ କରିବା ପାଇଁ ଇସିଜି କରାଯାଏ। ଏହାକୁ ହୋଲ୍ଟର ମନିଟର କୁହାଯାଏ। ଏହି ଯନ୍ତ୍ରଟି ଦେହରେ ଦୀର୍ଘ 24 ଘଣ୍ଟା ଲାଗି ରହେ। ତାପରେ ଏହାକୁ କାଢ଼ିଦେଇ ହୃଦରୋଗ ବିଶେଷଜ୍ଞ ପରବର୍ତ୍ତୀ ସମୟରେ ଅନୁଶୀଳନ କରନ୍ତି। ହାର୍ଟର ଗତି 24 ଘଣ୍ଟା ଭିତରେ କିଛି ସମୟ ପାଇଁ ଯଦି କମ୍ ବେଶୀ ହୋଇଥାଏ ଏହାଦ୍ୱାରା ଜଣାପଡ଼େ। ଉଚ୍ଚ ରକ୍ତଚାପ ମଧ୍ୟ ନିରୂପଣ ହୋଇଥାଏ। ହାର୍ଟ ଆଟାକ୍ ହେଉଛି ବିଶ୍ୱରେ ମୃତ୍ୟୁର ପ୍ରଥମ କାରଣ। ପୃଥିବୀରେ ପ୍ରତିବର୍ଷ 23 ନିୟୁତ ବ୍ୟକ୍ତି ହାର୍ଟ ଆଟାକ୍ରେ ମୃତ୍ୟୁବରଣ କରୁଛନ୍ତି। ଇସିଜି ପରୀକ୍ଷା କଲେ ପ୍ରାଥମିକ ଅବସ୍ଥାରେ ରୋଗ ନିର୍ଣ୍ଣୟ ହୋଇପାରିବ। ପ୍ରତିଷେଧକ ବ୍ୟବସ୍ଥା ଓ ଜୀବନଶୈଳୀରେ ସଂଯମତା ଆଚରଣ କଲେ ଅକାଳରେ ଜୀବନର ଯବନିକା ପଡ଼ିବ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଏସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଲେ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର

ବିକ୍ଷୋଭକାରୀ ଏବଂ ସୁରକ୍ଷା ସଦସ୍ୟମାନଙ୍କୁ ହତ୍ୟା କରାଯାଇଛି। ଏନେଇ ନିରପେକ୍ଷ ତଦନ୍ତ ସହ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ସଂଗଠନର ଉଚ୍ଚାୟୁକ୍ତ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଜମ୍ମୁ କାଶ୍ମୀର ଯୁଗ୍ମ ଆୱାମି ଆକ୍ସନ କମିଟିକୁ ପ୍ରତିବନ୍ଧିତ କରିବା ନିଷ୍ପତ୍ତି ନେଇ ଶ୍ରୀ ତୁର୍କ ଚିନ୍ତାବ୍ୟକ୍ତ କରିଛନ୍ତି। ଏହି କମିଟି ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଅଭିଯୋଗରେ ପାକିସ୍ତାନ ସରକାର ପ୍ରତିବନ୍ଧିତ କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଜାରି କରିବା ନାଗରିକମାନଙ୍କ ବାକ୍ ସ୍ୱାଧୀନତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଶ୍ରୀ ତୁର୍କ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଗସ୍ତରେ ଯାଇ ଗତକାଲି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ସିଲିଗୁଡ଼ିସ୍ଥିତ ବାଗଡୋଗ୍ରା ବିମାନ ବନ୍ଦରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶ୍ରୀ ଶାହାଙ୍କୁ ସ୍ୱାଗତ କରିଥିଲେ। ଆଜି ଶ୍ରୀ ଶାହା ଜୁମାଗଛସ୍ଥିତ ସୀମା ସୁରକ୍ଷା ବଳର ଅଷ୍ଟାଦଶ ବାଟାଲିୟନ୍ ପରିଦର୍ଶନ କରି ପ୍ରହରୀ ସମ୍ମିଳନୀକୁ ଉଦ୍ବୋଧନ ଦେବେ। ସେଠାରେ ଶ୍ରୀ ଶାହା ଚାରାରୋପଣ ଅଭିଯାନର ଶୁଭାରମ୍ଭ କରିବେ ଏବଂ ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ପରେ ଶ୍ରୀ ଶାହା ସିଲିଗୁଡ଼ିର ଉତ୍ତର କନ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷ

ମହିଳା ଏକକ ବର୍ଗରେ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେ ୟୁଫେଇଙ୍କ ବିପକ୍ଷରେ ସେମିଫାଇନାଲ୍ ଖେଳିବେ। ଗତକାଲି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରୁ ଜାପାନର ପୂର୍ବତନ ବିଶ୍ୱ ଚମ୍ପିୟନ୍ ନୋକୋମି ଓକୁହାରା ବିଦାୟ ନେବା ପରେ ସିନ୍ଧୁ ଶେଷ 4 ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍।

ସକାଳ 7:25 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡର 100.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ

ଶୁଣୁଥିଲେ ସୁବାସ ଦାସ ଏବଂ ମାରତୀ ମିଶ୍ରଙ୍କ କଣ୍ଠରୁ ଚଳଚ୍ଚିତ୍ର ଦେବଜାନୀରୁ ଗୀତଟି। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସିକନ୍ଦର ଆଲାମଙ୍କ କଣ୍ଠରୁ। ସଙ୍ଗୀତ ଦେଇଛନ୍ତି ଉପେନ୍ଦ୍ର କୁମାର, ଗୀତ ରଚନା ଶିବବ୍ରତ ଦାସ, ଚଳଚ୍ଚିତ୍ର ଧରିତ୍ରୀ।

ଶୁଣୁଥିଲି ଧରିତ୍ରୀ ଚଳଚ୍ଚିତ୍ରରୁ ସିକନ୍ଦର ଆଲାମଙ୍କ କଣ୍ଠରୁ ଗୀତଟି। ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ବାଣୀ ଜୟରାମଙ୍କ କଣ୍ଠରୁ ଗୀତଟି। ସଙ୍ଗୀତ ଏବଂ ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲକର। ଚଳଚ୍ଚିତ୍ର ଗୌରୀ।

ଶ୍ରୋତା ବନ୍ଧୁ, ଏଥର ଶୁଣନ୍ତୁ ଘର ବାହୁଡ଼ା ଚଳଚ୍ଚିତ୍ରରୁ ଗୀତଟି। କଣ୍ଠଦାନ କରିଛନ୍ତି ତୃପ୍ତି ଦାସ, ସଙ୍ଗୀତ ଅକ୍ଷୟ ମହାନ୍ତିଙ୍କର, ଗୀତ ରଚନା ଶିବବ୍ରତ ଦାସ।

ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କର ଆରାଧନାର ପବିତ୍ର ସ୍ଥଳ। ପ୍ରଭୁ ଜଗନ୍ନାଥ ଏମିତି ଏକ ଠାକୁର ଯାହାଙ୍କଠାରେ ଥିବା ଏତେ ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ଅନ୍ୟ କେଉଁଠାରେ ଦୃଷ୍ଟିଗୋଚର ହୁଏ ନାହିଁ। ସେଇଥିପାଇଁ ଶ୍ରୀଜଗନ୍ନାଥ ଏକାଧାରାରେ ସଗୁଣ, ନିର୍ଗୁଣ, ସାକାର, ନିରାକାର ଓ ସନାତନ। ସେ ଉଦାର ଆଉ ଶ୍ରଦ୍ଧାମୟ ଠାକୁର।

ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତର ଯେପରି ଆପଣାର, ସେବକର ମଧ୍ୟ ସେହିପରି ଅତି ନିକଟତର, ଉଭୟ ତାଙ୍କର ପ୍ରିୟ ଓ ପରିଜନ। ତେଣୁ ଶ୍ରୀଜୀଉମାନଙ୍କର ସେବକ ପ୍ରଭୁଙ୍କର ତତ୍ତ୍ୱ ଓ ଆଦର୍ଶରେ ଆଚ୍ଛନ୍ନ। ଶ୍ରୀମନ୍ଦିରରେ ପ୍ରଭୁଙ୍କର ସେବା ପୂଜା ନିର୍ଦ୍ଦିଷ୍ଟ ପରମ୍ପରାରେ ଗଡ଼ିଆସୁଛି କାହିଁ କେଉଁ କାଳରୁ। ସେଇଥିପାଇଁ ପରମ ବ୍ରହ୍ମ ପ୍ରଭୁ ଯେପରି ରହସ୍ୟମୟ

ଖୁଣ୍ଟିଆ ଆଉ ରୁକୁଣାହାଳ ଖୁଣ୍ଟିଆ। ଶ୍ରୀମନ୍ଦିର ଖୁଣ୍ଟିଆ ମାନେ ଜଗନ୍ନାଥଙ୍କର ଅଙ୍ଗରକ୍ଷକ ଅଟନ୍ତି, ଅର୍ଥାତ୍ ରତ୍ନ ସିଂହାସନ ବିଜେ ହେଇଥିବା ପ୍ରଭୁ ବଳଭଦ୍ର, ମା ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ପ୍ରଭୁ ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀଙ୍କର ସୁରକ୍ଷା ଦାୟିତ୍ୱରେ ଏମାନେ ରହନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଜଗନ୍ନାଥ ମନ୍ଦିର ସେବା କ୍ଷେତ୍ରରୁ ଗଲେ ରତ୍ନ ସିଂହାସନରେ ଚଢ଼ିଲେ, ଯଥା ପୁଷ୍ପାଳକ, ପୂଜା ପଣ୍ଡା, ଦୈତାପତି ଏମାନେ ଚଢ଼ିଲେ ଖୁଣ୍ଟିଆକୁ କହିକି ଚଢ଼ନ୍ତି, ଏବଂ ଯେତେବେଳେ ଓହ୍ଲାନ୍ତି ସେମାନେ ମଧ୍ୟ ଖୁଣ୍ଟିଆଙ୍କୁ କହି କହନ୍ତି। ଦୈନନ୍ଦିନର ସେବା କ୍ଷେତ୍ରରେ ପାଳିଆ ଖୁଣ୍ଟିର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ ଦ୍ୱାର ଖୋଲିଲେ ଆମର ଆଳତି ବଢ଼ିଲା ସରେ ପାଳିଆ ଖୁଣ୍ଟିଆ ରହି ମଇଲମ କରାନ୍ତି, ପୁଷ୍ପାଳକମାନେ ମଇଲମ କରନ୍ତି। ମଇଲମ କଲା ପରେ ଯେଉଁ ମାଳଫୁଲ ସେଥିରୁ ମଇଲମ କି ବାହାରେ, ସେଥିରେ ପାଳିଆ ଖୁଣ୍ଟିଆ ଅଧାୟ ନିଏ। ପାର୍ଶ୍ୱବର୍ତ୍ତୀ ଯେଉଁ ଦେବାଦେବୀମାନେ ଅଛନ୍ତି ତାଙ୍କୁ, ଯଥା ବଠାକୁରଙ୍କ ବାଡ଼ର ମାଳଫୁଲ ଯାହା ଆସେ ତାହା ବିମଳା ପିନ୍ଧିବା ପାଇଁ ଆବଶ୍ୟକତା ହୁଏ, ଆଉ ଜଗନ୍ନାଥଙ୍କ ବାଡ଼ର ଯାହା ମାଳଫୁଲ ବାହାରେ ତାହା ତୁଳସୀ କାଢ଼ିକରି ଲକ୍ଷ୍ମୀଙ୍କୁ ଦିଆଯାଏ। ତାପରେ ତଡ଼ପୁତୁରୀ ହୁଏ। ତଡ଼ପୁତୁରୀ ବୋଇଲେ ଆମେ ଯେମିତି ଦୈନନ୍ଦିନ ନିତ୍ୟକର୍ମ ଦାନ୍ତ ଇତ୍ୟାଦି ଘଷିବା ପୂର୍ବରୁ ଗାମୁଛା ପିନ୍ଧିକି ଯେଉଁ କର୍ମ କରୁ, ଜଗନ୍ନାଥଙ୍କ ସେ କର୍ମ ହୁଏ। ଠାକୁର ଦୁଇ ଖଣ୍ଡ ଗାମୁଛା, ବଳଭଦ୍ର ମଧ୍ୟ ଦୁଇ ଖଣ୍ଡ ଗାମୁଛା, ଆଉ ମା ସୁଭଦ୍ରା ଗୋଟିଏ ଗାମୁଛା ପିନ୍ଧିକିରି ସେ କାର୍ଯ୍ୟ କଲାବେଳେ ସାମ୍ନାପଟେ ଖୁଣ୍ଟିଆ ତଡ଼ପୁତୁ ଗୋଟିଏ ବଡ଼ ଗାମୁଛା ଧରିକିରି ଲୋକେ ଯେପରି ନ ଦେଖିପାରିବେ ସେଥିପାଇଁ ମଇଲମ କରିବା ହୁଅନ୍ତୁ ବୋଲି କହନ୍ତି। ତାପରେ ମଇଲମ ହୁଏ, ମଇଲମ ହେଲା ପରେ ଅବକାଶ ହୁଏ। ଅବକାଶ ବଢ଼ିସାରିଲା ପରେ ଠାକୁରଙ୍କର ଭେଷ ବେଳେ ଯାହା ଆବଶ୍ୟକ ଫୁଲ ଖୁଣ୍ଟିଆ ଯୋଗାଇ ଦିଅନ୍ତି। ତା ଛଡ଼ା ପ୍ରତ୍ୟେକ ଦିନ ଯେତେ ଭେଷ ହୁଏ ସେ ଭେଷର ସମସ୍ତ ଫୁଲ ଦାୟିତ୍ୱରେ ଖୁଣ୍ଟିଆମାନେ ଥାଆନ୍ତି।

ପୂଜା ସମୟରେ ସେମାନେ ପୂଜା ପଣ୍ଡାକୁ ମଧ୍ୟ ଫୁଲ ଦିଅନ୍ତି, ଯେଉଁଟା କି ଠାକୁରଙ୍କ ଲାଗୁ ହୁଏ। ଆଉ ଚନ୍ଦନ ଲାଗି ସମୟରେ ଏମାନେ ମହାପ୍ରଭୁଙ୍କ ବାଡ଼େ ଠିଆ ହେଇକିରି ମଣିମା ଡାକ ଦିଅନ୍ତି। ମଣିମା ଡାକ ଦେଲା ପରେ ଯେତେବେଳେ ଯେଉଁ ଭେଷ ହୁଏ ସମସ୍ତ ଭେଷ ସାମଗ୍ରୀ ଯୋଗାନ୍ତି। ବଡ଼ସିଙ୍ଗାର ଭେଷରେ ଯଥା ଜଗନ୍ନାଥଙ୍କର ଶିରରୁ ପାଦ ପର୍ଯ୍ୟନ୍ତ ଯେଉଁ ଫୁଲ ଲାଗି ହୁଏ, ଯଥା ଗଭା, ତିଲକ, ଗୁଣାଝୁମ୍ପା, ଅଧର, ଶିପୟର, କରପଲ୍ଲବ, ହୃଦୟ ପଲ୍ଲବ, କୁଣ୍ଡଳ, ଏ ସମସ୍ତ ଜିନିଷ ଖୁଣ୍ଟିଆ ତାଙ୍କୁ ଯୋଗାଇ ଦିଅନ୍ତି ଆଉ ପୁଷ୍ପାଳମାନଙ୍କେ ଲାଗି କରନ୍ତି। ଏତଦ୍ ବ୍ୟତୀତ ଯେତେବେଳେ ଶୟନ ଠାକୁର ବିଜେ ହୁଅନ୍ତି ସେତେବେଳେ ମଧ୍ୟ ଜୟବିଜେ ଦ୍ୱାର ଖୁଣ୍ଟିଆ ରହିକରି ପୁଷ୍ପାଞ୍ଜଳି ଦିଏ। ଆଉ ପହୁଡ଼ ହେଲା ପରେ ଦ୍ୱାର ପଡ଼ିଲେ ଏ ସେବକ ବାହାରକୁ ଆସନ୍ତି। ବିଶେଷ ନୀତି ଭାବରେ ଖୁଣ୍ଟିଆମାନଙ୍କର ରଥରେ ଆଗ ଛମ ଖୁଣ୍ଟିଆଙ୍କର ସେବା ଅଛି। ଯେଉଁ ଠାକୁରଙ୍କର ମଙ୍ଗଳାର୍ପଣ ହେଲାବେଳେ ଠାକୁର ଯେତେବେଳେ ପହଣ୍ଡି ପୂର୍ବରୁ ମଙ୍ଗଳାର୍ପଣ ଠାକୁରଙ୍କର ହୁଏ, ପତି ମହାପାତ୍ର ଆଉ ମୁଦିରସ୍ଥ ପୂଜା ପଣ୍ଡା ପରେ ମଙ୍ଗଳାର୍ପଣନ୍ତି, ଖୁଣ୍ଟିଆ ସେଠି ଡୋର ଲାଗି କରାନ୍ତି, ଡୋର ଦିଅନ୍ତି ଲାଗି କରିବା ସକାଶେ। ଆଉ ଯେତେବେଳେ ଠାକୁର ପହଣ୍ଡି ହେଇକି ଆସନ୍ତି ସେତେବେଳେ ଯେଉଁ ଟାହିଆ ରାଘବ ଦାସ ମଠ ଯେଉଁ ଟାହିଆ ଦେଇଥାଏ ଖୁଣ୍ଟିଆମାନେ ସେ ଟାହିଆ ଦୈତାପତିମାନଙ୍କୁ ଦିଅନ୍ତି। ଆଉ ମଣିମା ଡାକ ଦେଲେ ଠାକୁରଙ୍କର ପହଣ୍ଡି ହୁଏ। ପହଣ୍ଡି ସରିଲା ପରେ ଠାକୁରଙ୍କ ଭେଷ ପାଇଁ ଆବଶ୍ୟକ ଫୁଲ ଇତ୍ୟାଦି ଦିଅନ୍ତି।

ବେହେରା ଖୁଣ୍ଟିଆ ଖୁଣ୍ଟିଆ ସେବାର ଅନ୍ୟତମ ସେବକ, ତାଙ୍କର ସେବାନୀତି ସ୍ୱତନ୍ତ୍ର। ଗଜପତି ମହାରାଜାଙ୍କର ଯେତେବେଳେ ସେବା କାର୍ଯ୍ୟ ନୀତି ପାଳନ କରିବା ପାଇଁ ଜଗନ୍ନାଥଙ୍କ ପାଖକୁ ଶ୍ରୀମନ୍ଦିରକୁ ଯିବାକୁ ହୁଏ, ସେତେବେଳେ ବେହେରା ଖୁଣ୍ଟିଆ ତାଙ୍କର ସୁରକ୍ଷା ସେବାରେ ନିୟୋଜିତ ହୋଇ ବେତ ଧରି ଶ୍ରୀଛାମୁଙ୍କ ସହିତ

ଖୁଣ୍ଟିଆମାନେ ସେ ଡୋର ଆଣିକରି ଦୁଇ ଠାକୁରଙ୍କ ପାଖରେ ରଖିବେ, ମୁଦିରସ୍ଥ ଖୁଣ୍ଟିଆ ଠାରୁ ସେ ଡୋର ନେଇକରି ଲାଗି କରିବେ, ଆଉ ତା ବଦେ ପହଣ୍ଡି କାହାଳି ଦିଆଗଲା ପରେ ଖୁଣ୍ଟିଆ ବାଡ଼ରେ ଠିଆ ହେଇ ମଣିମାଡ଼କ କଲେ ଦୈତାପତିମାନେ ପହଣ୍ଡି ଆରମ୍ଭ କରିବେ। ଆଉ ପହଣ୍ଡି ସମୟ ତକ ଖୁଣ୍ଟିଆ ମଣିମାଡ଼କ ଦେଖୁଥିବ, ସେ ଦେଖିବ ଯେ ଯେଉଁ ନିର୍ଦ୍ଦିଷ୍ଟ ଲୋକ ସେ ପହଣ୍ଡି ଭିତରେ ରହିବାର କଥା ସେ ଲୋକେ ଅଛନ୍ତି କି ନାହିଁ, ଆଉ ତା ବାଦ ଅନ୍ୟ କୌଣସି ଲୋକଙ୍କୁ ପହଣ୍ଡିରେ ଯେପରି ସୁଯୋଗ ନ ଦିଆଯାଏ ଖୁଣ୍ଟିଆ ରହିବ। ତାପରେ ଜଗନ୍ନାଥ ସେଠି ପହଞ୍ଚିସାରିଲା ବାଦେ, ଠାକୁର ରଥରେ ପହଞ୍ଚିସାରିଲା ବାଦେ ଆବଶ୍ୟକ ଭେଷ ସକାଶେ ସମସ୍ତ ସାମଗ୍ରୀ ଦେବ। ତାପରେ ଗଜପତି ଛେରା ପରେ ଆସିଲା ପରେ ଏ ବେହେରା ଖୁଣ୍ଟିଆ ତାଙ୍କ ସହିତ ଆସିବ, ଆଉ ଛେରା ପରେ ସମସ୍ତ ସାହାଯ୍ୟ ସହଯୋଗ ଗଜପତିଙ୍କ ତରଫରୁ କରିବ।

0: ମେକଅପ୍ ସେବା ହେଉଛି ଦୁଇ ପ୍ରକାରର। ପ୍ରଥମ ଭଣ୍ଡାର ମେକଅପ୍ ଏବଂ ଦ୍ୱିତୀୟରେ ପାଳିଆ ମେକଅପ୍। ଭଣ୍ଡାର ମେକଅପ୍ ଶ୍ରୀମନ୍ଦିର ମଧ୍ୟରେ ଥିବା ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର ଉଭୟ ତତ୍ତ୍ୱାବଧାରକ। ସେହିପରି ପାଳିଆ ମେକଅପ୍ ଭଣ୍ଡାର ମେକଅପ୍ଙ୍କ ଠାରୁ ବେଶ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ଅଳଙ୍କାର ନେଇ ପୁଷ୍ପାଳକଙ୍କୁ ଦେବା ଆଉ ବେଶ ସରିଲା ପରେ ପୁନଶ୍ଚ ଆଣି ଭଣ୍ଡାର ମେକଅପ୍ଙ୍କୁ ହସ୍ତାନ୍ତର କରିବା ହେଉଛି ତାଙ୍କର ଦାୟିତ୍ୱ।
1: ଜଗନ୍ନାଥଙ୍କ ସ୍ୱତନ୍ତ୍ର ରତ୍ନ ଭଣ୍ଡାର ଅଛି। ରତ୍ନ ଭଣ୍ଡାର ଦୁଇ ଭାର ବ୍ୟକ୍ତ, ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର। ଯେ ବାହାର ଭଣ୍ଡାର, ସେ ବାହାର ଭଣ୍ଡାର ଦାୟିତ୍ୱରେ ଅଛି ଭଣ୍ଡାର ମେକଅପ୍। ଭିତର ଭଣ୍ଡାରରେ ଆମର ଯେଉଁ ସବୁ ସାମଗ୍ରୀ ଅଛି, ଦୈନନ୍ଦିନ ଯେଉଁ ଭେଷରେ ଆପଣ ଦେଖୁଛନ୍ତି ଠାକୁର ଗୋଡ଼ ହାତ ସବୁ ଲଗାଉଛନ୍ତି, କିରିଟି ଲଗାଉଛନ୍ତି, ସବୁ ଭିତର ଭଣ୍ଡାର। ସକାଳ ମଙ୍ଗଳା ଯେଉଁ ହୁଏ, ଯେଉଁ ପାଳତୀ ବଟା ଯେଉଁଥିରେ କପୁର ରଖାଯାଏ ସେ ସୁନାରେ ତିଆରି। ଠାକୁର ଯେ ଜୀବ ଚଲାନ୍ତି ସେ ସୁନା ଜୀବ ଚଲା। ଠାକୁର ଯେଉଁ ପିଙ୍ଗଳରେ ଆନ୍ତୁଆଣି କରନ୍ତି ସେ ରୂପାରେ ତିଆରି। ଆଉ ଠାକୁରଙ୍କର ମଧ୍ୟ ସୁନା ବେତ ଅଛି, ତା ବାଦ ଠାକୁରଙ୍କର ସୁନାର ମୂର୍ତ୍ତି ଇତ୍ୟାଦି ଅଛି, ଯାଇକି ତାଙ୍କ ଦାୟିତ୍ୱ ରହେ ଭଣ୍ଡାର ନିପାକ ଦାୟିତ୍ୱରେ। ପାଳିଆ ମେକଅପ୍ର ଦାୟିତ୍ୱ ହେଲା ଭଣ୍ଡାର ନିପାକ ଠାରୁ ସମସ୍ତ ସୁନା ସାମଗ୍ରୀ ଯେତେବେଳେ ଯାହା ଆବଶ୍ୟକ ତାକୁ ଏଇ ଜଗନ୍ନାଥଙ୍କ ଭେଷରେ ପୁଷ୍ପାଳଙ୍କୁ ଦେବା, ଆଉ ଭେଷ ସରିଲେ ସେ ଜିନିଷ ଆଣିକି ଦେବା। ଦୈନନ୍ଦିନ ଆମର ଆଳତି ସମୟରେ ପୂର୍ବଦିନ ପହୁଡ଼ ହେଇଥାଏ। ପହୁଡ଼ ହେଲା ପରେ ଭିତର୍ଷ ମହାପାତ୍ର ଆମର ଯିଏ ଅଛନ୍ତି ସେ ଆସିଲେ ସିଂହଦ୍ୱାର ଖୋଲାଯାଏ। ତାପରେ ଭିତର୍ଷ ମହାପାତ୍ର ଆଉ ପାଳିଆ ମେକଅପ୍, ମୁଦୁଲି ଆଉ ପଢ଼ିଆରୀ ଆଉ ଅଖଣ୍ଡ ଏ ପାଞ୍ଚ ଜଣ ଗଲେ ଆମର ଜୈବିଜ ଦ୍ୱାର ଖୋଲେ। ଜୈବିଜ ଦ୍ୱାର ଖୋଲିକି ସେ ଭିତରୁ ଗଲା ପରେ ସେଠି ଠାକୁରଙ୍କ ପାଖରେ ପଢ଼ିଆରୀ ମଣିମାଡ଼ାକ ଦିଏ। ଭିତର୍ଷ ମହାପାତ୍ର ଦ୍ୱାର ଖୋଲି ସାରିଲା ପରେ ଭିତରକୁ ଯାଆନ୍ତି। ଠାକୁର ପୂର୍ବଦିନ ରାତିରେ ଶୋଇଛନ୍ତି, ତେଣୁ ବୈଠା ଜଳିଲା ପରେ ଠାକୁରଙ୍କୁ ଦେଖିସାରିଲା ବାଦେ ଠାକୁରଙ୍କ ସମସ୍ତ ଦାୟିତ୍ୱ ସେତେବେଳେ ହସ୍ତାନ୍ତର କରାଯାଏ ମେକଅପ୍ ଉପରେ। ଶ୍ରୀରଙ୍ଗର ଯେଉଁ ଦାୟିତ୍ୱ ଏ ଉଭୟ ଅଛନ୍ତି, ତେଣୁ ପ୍ରଥମେ ମେକଅପ୍ ଯାଇକି ଦେଖେ ପୂର୍ବଦିନର ଯାହା ଶ୍ରୀରଙ୍ଗ ଥିଲା ଠିକ୍ ସେଇ ଆକାରରେ ଅଛନ୍ତି କି ନାହିଁ, କି ସେ ଅଳଙ୍କାର ସବୁ ଅଛି କି ନାହିଁ, ସେଦିନ ଦାୟିତ୍ୱ ନିଏ। ନେଲା ପରେ ସେ କର୍ପୂର ବସାଏ। କେଉଁ କର୍ପୂର ନା ସୁନା ଦାନୀର ଯେଉଁ ତିଆରି ହେଇଛି ସେ ତିନୋଟି ଦିଏ, ତା ଦେହରେ କର୍ପୂର ଦିଏ। କର୍ପୂର ଦେଇ ସାରିଲା ବାଦେ ତଳେ ଭିତର୍ଚ୍ଛ ଆଉ ଦୁଇ ଜଣ ପୁଷ୍ପାଳକ ରହିକରି ସେ କର୍ପୂର ଆଳତୀ କରନ୍ତି। କର୍ପୂର ଆଳତୀ କଲା ପରେ ମୈଲମ ଇତ୍ୟାଦି ହୁଏ। ମୈଲମ ହେଇକରି ଭେଷରେ ଯାହା କିଛି ସାମଗ୍ରୀ ସୁନା ଜିନିଷ ଦରକାର ହୁଏ, ଯେତେବେଳେ ଭେଷ ହୁଏ ସେ ସୁନା ସାମଗ୍ରୀ ସେ ଭଣ୍ଡାର ନିପାକ ପାଖରୁ ଆଣି ପୁଷ୍ପାଳକୁ ଦିଅନ୍ତି। ଫେର ଭେଷ ସରିଲେ ଫେର ତାଙ୍କୁ ନେଇକରି ୱାପସ୍ କରନ୍ତି।

ଅକଳନୀୟ କଳ୍ପନା ବିଳାସର କେନ୍ଦ୍ରବିନ୍ଦୁ ଶ୍ରୀମନ୍ଦିରର ଭଣ୍ଡାର ଘର। ଶ୍ରୀଜଗନ୍ନାଥଙ୍କ ଗନ୍ତାଘରକୁ ଆଧାର କରି ଲୋକମୁଖରେ ଅନେକ କାହାଣୀ ପ୍ରଚଳିତ। ପୁରୀ ମନ୍ଦିରର ଦେବତା ରତ୍ନପ୍ରିୟ, ଅଳଙ୍କାର ପ୍ରିୟ, ତାଙ୍କ ଭଣ୍ଡାର ଘର ମଧ୍ୟ ମୂଲ୍ୟବାନ ଦ୍ରବ୍ୟରେ ଭରପୁର। କଳା ଠାକୁରଙ୍କ ଆଭୂଷଣ ପ୍ରିୟତା ସୂଚାଇ କବି ଲେଖିଛନ୍ତି,

0: ଶୁଣୁଥିଲି ରାଜ୍ୟସ୍ତରୀୟ ପ୍ରସାରଣରେ ଶ୍ରୀକ୍ଷେତ୍ର ମାଧୁରୀ ବିଷୟ ରହିଥିଲା ଖୁଣ୍ଟିଆ ମେକଅପ୍ ସେବା ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:45 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।
1: हर घर में कई कहानियाँ होती हैं, कुछ पुरानी यादें, कुछ नए लम्हे। हर दीवार हर कोना दास्तां बयां करता है।
2: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस फॉर योर होम।
0: आकाशवाणी ब्रह्मपुर श्रोताबंधु प्रचार करुछु केतोटी सुगम संगीत। ପ୍ରଥମ ସୁଗମ ସଙ୍ଗୀତଟି ଶୁଣନ୍ତୁ ଗୌର ପଟ୍ଟନାୟକଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ସୁବାସ ଦାସ ଓ ତୃପ୍ତି ଦାସ।

ଆମର ପ୍ରିୟ ସମସ୍ତ ଶ୍ରୋତାଙ୍କୁ ମୋର ପ୍ରଣାମ, ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତାଞ୍ଜଳିରେ, ଯେଉଁଠି ସଙ୍ଗୀତର ମଧୁର ଧାରାରେ ଆମେ ଚଳୁଛୁ ହୃଦୟରୁ ହୃଦୟକୁ। ଶ୍ରୋତାବନ୍ଧୁ, ମୁଁ ଆଶ୍ରିତା ଆପଣମାନଙ୍କ ରେଡିଓ ସାଥୀ ନେଇ ଆସିଛି ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର କିଛି ମନପସନ୍ଦ ଗୀତ। କିନ୍ତୁ ତା ପୂର୍ବରୁ ଶ୍ରୋତାବନ୍ଧୁ, ଶୁଭକାମନା ଜଣାଇବି ଆମର ସେହି ଶ୍ରୋତାମାନଙ୍କୁ ଯେଉଁମାନଙ୍କର ଆଜି ରହିଛି ଜନ୍ମଦିନ ଓ ବିବାହ ବାର୍ଷିକୀ। ୱିଶ୍ ୟୁ ଭେରି ହାପି ବର୍ଥଡେ ଆଣ୍ଡ ୱିଶ୍ ୟୁ ହାପି ୱେଡିଂ ଆନିଭର୍ସରୀ। ଠାକୁର ଆପଣଙ୍କ ସମସ୍ତ ସ୍ୱପ୍ନ ପୂରଣ କରନ୍ତୁ, ଦୀର୍ଘାୟୁ କରନ୍ତୁ, ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଦିଅନ୍ତୁ, ତା ସହିତ ସବୁ କାର୍ଯ୍ୟରେ ସଫଳତା ଦିଅନ୍ତୁ। ତେବେ ଆସନ୍ତୁ ଡେରି ନକରି ଏହି ଶୁଭକାମନା ସହ ଆରମ୍ଭ କରିବା ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ।

ମଗ୍ନ ଥିବା ତ ମୋବାଇଲରେ ବ୍ୟସ୍ତ, ଅଫିସରେ ବି ଦେଖନ୍ତୁ, ଯଦି ଆପଣଙ୍କ ସହକର୍ମୀ ଆପଣଙ୍କ ସହ କିଛି କଥା ହେଉଛନ୍ତି, ଆପଣଙ୍କ ମନ ଆଉ କେଉଁଠି ଥିବ? ସ୍କୁଲ କଲେଜରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠ ପଢ଼ିଲା ବେଳେ ଛାତ୍ରଛାତ୍ରୀମାନେ ଅନ୍ୟ ମନସ୍କ ଥାନ୍ତି, ଚିନ୍ତା ଆଉ କେଉଁଠି ଥାଏ? ବହୁତ ସମୟରେ ବହୁତ ଜାଗାରେ ଏହିସବୁ ଜିନିଷ ଘଟିଥାଏ। ତେବେ କୁହନ୍ତୁ, କ'ଣ ଆମେ ସତରେ ସବୁ ଜିନିଷକୁ ଶୁଣୁଛେ? ଶୁଣିବାର କଳା ଆମ ଭିତରେ କ'ଣ ଅଛି କି? ଟିକେ ଭାବନ୍ତୁ, ସେ ଭିତରେ ଶୁଣିବା ଗୋଟିଏ ଛୋଟିଆ ଗୀତ।

ଶ୍ରୋତା ବନ୍ଧୁ ଶୁଣୁଥିଲେ କ୍ରିମିନାଲ ଚଳଚ୍ଚିତ୍ରରୁ ପମିଲା ଜୈନଙ୍କ କଣ୍ଠରୁ ଗୀତଟି। ଶ୍ରୋତା ବନ୍ଧୁ, ଶୁଣିବା ହେଉଛି ଗୋଟିଏ ବହୁତ ବଡ଼ ଆର୍ଟ, ଗୋଟିଏ କଳା ଯାହାକି ସମସ୍ତଙ୍କ ପାଖରେ ନଥାଏ। ଜଣେ ଭଲ ଶ୍ରୋତା ଅନ୍ୟର ଭାବନାକୁ ବୁଝିପାରନ୍ତି। ଶୁଣିବା ଦ୍ୱାରା ଆମେ ବହୁତ କିଛି ସମସ୍ୟାର ସମାଧାନ ବି କରିପାରୁ, ସମ୍ପର୍କକୁ ଆହୁରି ମଜବୁତ କରିପାରୁ, ପରସ୍ପର ଭିତରେ ଥିବା ସଦ୍ଭାବନାର ଅଧିକ ବଢ଼ିଥାଏ। ତେଣୁ ଧୈର୍ଯ୍ୟର ସହିତ ଶୁଣିବା ଏହି ଗୁଣଟି ଅତି ଆବଶ୍ୟକ ପଡ଼େ ଆମର ଜୀବନ ପାଇଁ। ତେଣୁ ୱାର୍ଲଡ ଲିସନିଂ ଡେ ବା ବିଶ୍ୱ ଶ୍ରବଣ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି କେବଳ ଶବ୍ଦ ଶୁଣିବା ନୁହେଁ, ବରଂ ପ୍ରକୃତି, ପରିବେଶ ଓ ପରସ୍ପରର କଥାକୁ ବୁଝିବା, ଶୁଣିବାର ଅଭ୍ୟାସ ଗଢ଼ି ତୋଳିବା। ଆଜିର ଏହି ବ୍ୟସ୍ତଭରା ଜୀବନରେ ଆମେ ଅନେକ କଥା ଶୁଣୁଥିଲେ ମଧ୍ୟ ପ୍ରକୃତ ଅର୍ଥରେ ମନ ଦେଇ ଶୁଣିବାକୁ ଭୁଲି ଯାଉଛୁ। ତେଣୁ ଧୈର୍ଯ୍ୟର ଶୁଣିବାର ଏହି କଳାକୁ ଅଭ୍ୟାସ କରିବା ଦରକାର।

0: ଶୁଣୁଥିଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ କଣ୍ଠରୁ ଗୀତଟି ଶଙ୍କର ଏଶାନ ଲୟଙ୍କ ସଙ୍ଗୀତ ଗୀତ ରଚନା ଜାଭେଦ ଅଖତର ଚଳଚ୍ଚିତ୍ର ଦିଲ ଚାହତା ହେ
1: ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର। ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

ପକ୍ଷୀର ତାକଳି ସ୍ୱର, ବର୍ଷାର ସେଇ ଝରଝର ଶବ୍ଦ, ନଦୀର ସେଇ କୁଳୁକୁଳୁ ଧ୍ୱନି, ପବନର ସାଇଁ ସାଇଁ ଶବ୍ଦ, ସମୁଦ୍ରର ସେ ଲହରୀର ଗର୍ଜନର ଶବ୍ଦ, ମନ୍ଦିରର ଘଣ୍ଟ ନାଦ, ଗାଁ ଗହଳିର ଗୋଟିଏ ମିଠାର ଅଜବ ଶବ୍ଦ, ଯାହାକି ବର୍ତ୍ତମାନ ଏହି ବ୍ୟସ୍ତଭରା ଜୀବନରେ ଆମେ କେଉଁଠି ହଜେଇ ଦେଇଛେ। ତେବେ ସେହି ହଜେଇଥିବା ଜିନିଷକୁ ପୁଣି ନିଜ ଭିତରେ ସଚେତନ କରିବାର ଆଜିର ଦିନଟି।

ଦେଖିବାକୁ ଗଲେ ତ ଶୁଣିବା ଶୁଣିବାର ଗୋଟେ ଗଭୀର ସମ୍ପର୍କ ରହିଛି ରେଡ଼ିଓ ସହିତ, କାରଣ ଆପଣ ରେଡ଼ିଓରେ କଥା ଶୁଣନ୍ତି। ଆଖି ବନ୍ଦ କରିଥିଲେ ମଧ୍ୟ ଆପଣଙ୍କର କାନକୁ ଶୁଣାଯାଏ ସ୍ୱର, ଧ୍ୱନି, ଶବ୍ଦ, ଯାହା ଆପଣଙ୍କୁ କେତେବେଳେ ହସାଇଥାଏ ତ କେତେବେଳେ କନ୍ଦାଇଥାଏ। ବିଶେଷ କରି ଆକାଶବାଣୀ ପରି ଗଣମାଧ୍ୟମ ଶବ୍ଦ ମାଧ୍ୟମରେ ଆପଣଙ୍କୁ ଜ୍ଞାନ, ସୂଚନା, ସଂସ୍କୃତି ଓ ମନୋରଞ୍ଜନକୁ ନେଇ ଆପଣମାନଙ୍କ ପାଖରେ ପହଞ୍ଚାଇଥାଏ। ଭଲ ଶ୍ରୋତାମାନଙ୍କ ଦ୍ୱାରା ଏହି ମାଧ୍ୟମରେ ଆମେ ନୂତନ ଜ୍ଞାନ ଆହରଣ କରିବା ସହିତ ନିଜର ବିକାଶକୁ ଅଧିକ ସୁଦୃଢ଼ କରିଥାଉ। ବାସ୍ତବ ଜୀବନରେ ଆପଣ ଦେଖନ୍ତୁ, ଆପଣ ଶେଷଥର ଏହିସବୁ ଧ୍ୱନି, ଏହିସବୁ ଶବ୍ଦକୁ କେବେ ଶୁଣିଥିଲେ? ଥରେ ମନେ ପକାନ୍ତୁ ଶ୍ରୋତା ବନ୍ଧୁ, ଆପଣଙ୍କୁ ବହୁତ ଭଲ ଲାଗିବ। ପୁଣି ଥରେ ସେଇ ଜୀବନକୁ ଆପଣ ଫେରିଯିବେ ଯେଉଁ ଜୀବନକୁ ଆପଣ କେଉଁଠି ଗୋଟେ ଏଇ ବ୍ୟସ୍ତ ଜୀବନରେ ହଜାଇ ଦେଇଛନ୍ତି। ଆଉ ଏଇ ହଜାଇ ଦେଇଥିବା ସ୍ମୃତି ଆଉ ଏଇ ହଜାଇ ଦେଇଥିବା ଜିନିଷକୁ ଆମର ରେଡ଼ିଓ ମାଧ୍ୟମରେ ଆପଣଙ୍କୁ ପୁଣି ଫେରାଇବାକୁ ଆମେ ଚେଷ୍ଟା କରିବୁ। ତେବେ ଶୁଣିବାର ସବୁଠୁ ବଡ଼ ମାଧ୍ୟମ, ସୁନ୍ଦର ମାଧ୍ୟମ ହେଉଛି ରେଡ଼ିଓ। ସେଥିପାଇଁ କଳ୍ପନାର ଦୁନିଆକୁ ନେଇଯିବ ଶବ୍ଦର ଯାଦୁ ରେଡ଼ିଓ।

ଶୁଣୁଛନ୍ତି କୁମାର ବାପି ଏବଂ ମୀରା ମହାନ୍ତିଙ୍କ କଣ୍ଠରୁ ଗୀତଟି ମଳୟ ମିଶ୍ରଙ୍କ ସଙ୍ଗୀତ ଗୀତ ରଚନା ବସନ୍ତରାଜ ସମଲ ଚଳଚ୍ଚିତ୍ର ଧର୍ମର ହେବ ଜୟ।

ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆମେ ସମସ୍ତେ ଟିକେ ସମୟ ବାହାର କରିବା, ପ୍ରକୃତିର ସ୍ୱରକୁ ଶୁଣିବା, ନିଜ ପରିବାର ଲୋକଙ୍କ କଥାକୁ ମନ ଦେଇ ଶୁଣିବା, ସମାଜର ପ୍ରତ୍ୟେକ ସ୍ୱରକୁ ସମ୍ମାନ ଦେବାର ସଂକଳ୍ପ ନେବା। କାରଣ ଗୋଟିଏ ଶାନ୍ତ ଏବଂ ସମନ୍ୱିତ ସମାଜ ଗଠନର ପ୍ରଥମ ପଦକ୍ଷେପ।

ଶୁଣୁଛନ୍ତି ଇରା ମହାନ୍ତି ଏବଂ ଟି ସୌରୀଙ୍କ କଣ୍ଠରୁ ଗୀତଟି। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ। ଚଳଚ୍ଚିତ୍ର ନାରୀ ନୁହେଁ ତୁ ନାରାୟଣୀ।

ଶୁଣୁଥିଲି ଉଦିତ ନାରାୟଣଙ୍କ କଣ୍ଠରୁ ଗୀତଟି, ଅନୁମଲ୍ଲିକ ସଙ୍ଗୀତ, ଗୀତ ରଚନା ଜାଭେଦ ଅଖତର, ଚଳଚ୍ଚିତ୍ର ଦିଲ୍ ଚଲେ।

ବନ୍ଧୁ, ଏହି ଭାବରେ ସଙ୍ଗୀତର ଏହି ଯାତ୍ରା ଚାଲିଥିବ, କିନ୍ତୁ ସମୟ ହୋଇଗଲା ଆଜି ପାଇଁ ବିଦାୟ ନେବାର। ଆଶା କରୁଛି ଗୀତାଞ୍ଜଳ ଆଜିର ଏହି ଅଧ୍ୟାୟ ଆପଣଙ୍କ ମନକୁ ଛୁଇଁପାରିଥିବ। ମୁଁ ଆଶ୍ରିତା, ଆପଣମାନଙ୍କ ରେଡ଼ିଓ ସାଥୀ, ବିଦାୟ ନେଉଛି। ଆଗାମୀ ଗୀତାଞ୍ଜଳିରେ ପୁଣି ଥରେ ନେଇ ଆସି କିଛି ନୂଆ ପୁରୁଣା ଗୀତ ଓ ନୂଆ ଅନୁଭବ ସହ। ସେ ଯାଏଁ ସୁସ୍ଥରେ ରୁହନ୍ତୁ, ଖୁସିରେ ରୁହନ୍ତୁ।

0: ଠାକୁରାଣୀ
1: ତାଙ୍କୁ ସେବା କରି ତାପରେ ଆମ ରାଜ୍ୟ
0: ଦର୍ଶନ କରି ଫେରିବା
1: ଏଭଳି କହି ନିକୁମ୍ବାସୁର ହାରାବତୀ ନେଇ ପହଞ୍ଚିଲା। ଦେବୀଙ୍କ ମନ୍ଦିରରେ କରୁଣ ନିବେଦନ ହାରାବତୀ ପଛପଟେ ରହିଣ କର ଏ ଭାବନା।

0: ମନ୍ଦିର ନିବେଦନ କରି ସାରି ଯେତେବେଳେ ଆପଣ ରଜକୁ ଯାଉଛନ୍ତି ସେତେବେଳେ ହାରବତୀ ଦୁର୍ଗାଙ୍କୁ ମଧ୍ୟ ଆନନ୍ଦରେ ଦୁଃଖ
1: ଜଣାଉଛି।
0: ଏଣେ ପହଞ୍ଚିଗଲେ ଆପଣ ରାଜ୍ୟରେ କୁମ୍ଭ
1: ଆଚ୍ଛା
0: ଦଶର ମାନ ଗୁଡାକି କହିଲେ ବୁଝାଇ
1: ଡଗର ମାନେ ଶୁଣ ନ ଦେଇ।

0: ଦେବୀଙ୍କର ଆରାଧନା ସାରି
1: ଆଚ୍ଛା
0: ଫେରିଲା ସମୟରେ ଏତେବେଳୁ କହିଛନ୍ତି ଦୁର୍ଯ୍ୟୋଧନର କପଟ କ୍ଷୟରେ ପଶିଆ ଖେଳରେ ପଞ୍ଚ ପାଣ୍ଡବ ବନଗମନ କରିଛନ୍ତି। ପାଣ୍ଡବଙ୍କର ପଡିଲା ଶ୍ରାଦ୍ଧ ଦିବସ ପଣ୍ଡୁରାଜଙ୍କର
1: ପିତୃ କାର୍ଯ୍ୟ।
0: ଚାରି ଭାଇଙ୍କୁ ଆଦେଶ ଦିଅନ୍ତି ଯୁଧିଷ୍ଠିର ଗଣ୍ଡା ମାଂସ ବାବୁରେ ଶ୍ରାଦ୍ଧ
1: ଦରକାର।
0: ଅର୍ଜୁନ ଆଉ ନକୁଳ ସହଦେବ ଚାରି ଭାଇ ଯାକ ଝଡ଼କିଲେ ମନରେ ଭାବ
1: ଠିକ
0: ପଶ୍ଚିମ ଦିଗରେ ଯାଇଛି ଅର୍ଜୁନ ଭବାନୀ ନଦୀ କୂଳରେ
1: ବହନ
0: ଗଣ୍ଡାରେ ବାଗିବାକୁ ଅର୍ଜୁନ ଯାଇଥିଲା। ଏଣେ ସେ ବନରେ ଭାଇରେ ପହଞ୍ଚିଲା ଦେଖିଲା ସୁନ୍ଦର ଅଟେ ଉଦ୍ୟାନ।
1: ହଁ
0: ପକ୍ଵ ଫଳ।

0: ଦେବୀଙ୍କୁ ଦର୍ଶନ କରି ହାରବତୀ ଯାଉଥିଲା ସେ ପଥ ଦେଇ
1: ଭଗବତି
0: ଝିଟିରେ ଦୂରରୁ ଦେଲା
1: ଅନୁଭବ
0: ମନର ବିଚାର କଲା ଆମେ ଝିଙ୍ଗ।

0: ମନରେ ରାମାୟଣୀ କଣ ଭାବିଛି?
1: ଆଚ୍ଛା କଣ ଭାବିଲା?
0: କ୍ଷେତ୍ର ଦେବୀଙ୍କର ଆମ ପ୍ରତି ଆଶୀର୍ବାଦ ହେଉଛି,
1: ବର୍ତ୍ତମାନ ଆବିର୍ଭାବ
0: ହେଲେ ଏଭଳି ରୂପକ ମୋ ଚକ୍ଷୁ ଗୋଚରକୁ ଆସିନଥାନ୍ତେ।
1: ଠିକ ଠିକ।
0: ପାଖରେ ପହଞ୍ଚିଲା ଆଉ ନଚିନ ହେଲା, ଉଲ୍ଲୁକ ମୋହିନୀ ବିଦ୍ୟା ଦ୍ଵାରା ତାଙ୍କୁ ବନ୍ଧନ କରିଲା।
1: ହଇ
0: କୋଳାକ୍ରତ କରଣ ରାବର ଅଭିମାନରେ ବସାଇ ଅନ୍ତଃପୁରେ ହୋଇଲା
1: ବାହାର।
0: ଏ କାଳେ ଅର୍ଜୁନଙ୍କୁ ଯେ ଚେତନା କରାଇ ଚାହିଁଲା ବୀର, ସେ କାଳେ ନନ୍ଦ

0: ତାଙ୍କୁ ଶନି ବଣରେ ମୁଁ ହିଁ କରିଲି ବରଣ ବୋଲି କରି ଧରିଗଲି ମୁଁ ଆପଣା ସଦନ ମଧ୍ୟରେ ସ୍ୱୀକାର ନ କଲେ ଅରଜୁନ ଗୁପ ମଧ୍ୟ ଦେଇ
1: ପକାଇଣ
0: ସେତେବେଳେ ଭାବ ଗ୍ରାହୀ କହିଲେ ସୁନ୍ଦରୀ
1: ସୁନ୍ଦରୀ
0: ମୋର ସଖା ଦିଦି କୃଷ୍ଣ ଅର୍ଜୁନ କର ଏ କାଳରେ ହାରାବତୀ କହିଲା ବୁଝାଇ ଜବାବ ଦିଅ ମୁଁ ଆଗରେ ଭାବ ଗ୍ରାହୀ ଅର୍ଜୁନ ଅଜରେ ମୋର ହେ ପାଣି।

ଆରେଣୀ ଶୁଣିଲେ ନାଗସାପ ଅଭିର ଗାତର ହେଇଗଲା ଉନୁ ହୋଇ ତୁମର ଅଦନ୍ତ ପଡ଼ିଲେ ଯେ ଶୁଣେ ନାଗସାପ ସେଇଭଳି ଅଟେଇନି କୁମ୍ଭର ଦର୍ପ ଯେମିତି ଦୁଇ ଦଳ ଭେଟ ଗଲେ ହୋଇ ପ୍ରବେଶ ହୋଇଗଲେ ଦେବ ଭାବ ଦଳ ଦଳ ଦାଣ୍ଡ।

0: ଏକାଦ ଅସୁରରେ
1: ରାମ ଜେ ରାମ ରାମ ଜେ ଭଗ ରାମ ଜେ ସୀତାରାମ ନବୀନ ଶ୍ୟାମ
0: ଏକାଧେରେ ଅସୁରର ପ୍ରାଣବାୟୁ ଉଡ଼ିଯାଇଛି।
1: ଆଚ୍ଛା ଆଚ୍ଛା
0: ଆକାଶ ମାର୍ଗରେ ଦେବବୃନ୍ଦ ସୃଷ୍ଟି କଲେ
1: କଲେ
0: ମହାତଳୀ ସହିତ ପଠେଇଲେ ଦେବେନ୍ଦ୍ର ଯେ ଅର୍ଜୁନଙ୍କୁ ଆମନ୍ତ୍ରଣ କରିବା ପାଇଁ
1: ମୋର ପୁତ୍ର ଧରି ଆସ।
0: ଅର୍ଜୁନ ସହିତ ହାରାବତୀକୁ ନେଇ ପହଞ୍ଚିଲେ ସ୍ୱର୍ଗପୁରରେ।
1: ଆଚ୍ଛା ଆଚ୍ଛା

0: सुनी जादुओं की महफिल।
1: क्या हुआ, कैसे हुआ, कब हुआ, अब क्या सुनाए।

0: ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସଂଶ୍ଳିଷ୍ଟ କର୍ମକର୍ତ୍ତାଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବ। ଶ୍ରୀ ମୋଦି କହିଛନ୍ତି ସ୍କାଇରୁଟ୍ର ଏହି ଦଳରେ ଅଧିକାଂଶ ବୃତ୍ତିଗତ ଯୁବଗୋଷ୍ଠୀ ସାମିଲ ଅଛନ୍ତି। ବିକ୍ରମ ୱାନ୍ ସହ ଜଡ଼ିତ କର୍ମକର୍ତ୍ତାଙ୍କୁ ଭେଟିବାକୁ ଶ୍ରୀ ମୋଦି ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ମଧ୍ୟ ବିକ୍ରମ ୱାନ୍ର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି କେବଳ ଏକ ବିବୃତ୍ତି ନୁହେଁ ବରଂ ମତ ଆଧାରରେ ଦୃଢ଼ ଭାବେ ପଦକ୍ଷେପ ଗ୍ରହଣ କରୁଛି। ନୂଆଦିଲ୍ଲୀରେ ଆଜି ଫୋର୍ସ ଫାଷ୍ଟ ସମ୍ମିଳନୀକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି କେବଳ ଦେଶର ସୀମା ଭିତରେ ନୁହେଁ ଆବଶ୍ୟକ ସ୍ଥଳେ ସୀମା ଆରପଟେ ଆତଙ୍କବାଦୀ ଶିବିରଗୁଡ଼ିକୁ ଆକ୍ରମଣ କରିବାକୁ ଭାରତ ପଶ୍ଚାତପଦ ହେବ ନାହିଁ। ଅପରେସନ୍ ସିନ୍ଦୁର ସମୟରେ ଭାରତ ଏହି ନୀତିକୁ ପ୍ରତିପାଦନ କରିସାରିଛି। ସେ କହିଛନ୍ତି ପ୍ରଯୁକ୍ତିବିଦ୍ୟା ହେଉଛି ଯୁଦ୍ଧର ଏକ ବଡ଼ ଆବଶ୍ୟକତା। ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ବ୍ରହ୍ମସ ସମେତ ଅନେକ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ଅପରେସନ୍ ସିନ୍ଦୁରରେ ବ୍ୟବହୃତ ହୋଇ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି।
1: आतंकवाद के खिलाफ भी हमारी गवर्नमेंट ने पूरी दुनिया के सामने अपने बदले में नजरिए को स्पष्ट किया है। आतंकवाद के विरुद्ध जीरो टॉलरेंस हमारे लिए केवल एक स्टेटमेंट नहीं है बल्कि लाइन ऑफ एक्शन है। आतंकवाद के खिलाफ हम दरवाजे पर नहीं बल्कि घर में घुसकर मारेंगे। ऑपरेशन सिंधु के दौरान सारी दुनिया ने यह देख लिया हमारी सेनाओं का पराक्रम तो हमेशा ही अद्भुत रहा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ପ୍ରତିରକ୍ଷା ଆବଶ୍ୟକତା ପୂରଣ ଲକ୍ଷ୍ୟ ନେଇ ସରକାର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସଂକଳ୍ପ ନେଇଛନ୍ତି। ସଶସ୍ତ ବାହିନୀର ଆଧୁନିକୀକରଣ ପାଇଁ ବରାଦ ହୋଇଥିବା ବଜେଟ୍ର 75% ଭାରତୀୟ ଶିଳ୍ପୋଦ୍ୟୋଗଗୁଡ଼ିକରୁ କ୍ରୟ ପାଇଁ ସଂରକ୍ଷିତ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ସରକାର ଏକ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। ଦେଶର ପ୍ରତିରକ୍ଷା ଉତ୍ପାଦନ 2014 40,000 କୋଟି ଟଙ୍କା ରହିଥିବା ବେଳେ ଏବେ ଏହା ରେକର୍ଡ ପରିମାଣ 1,78,000 କୋଟି ଟଙ୍କାରେ

0: ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ପୁଣେଠାରେ 16,700 କୋଟିରୁ ଅଧିକ ଟଙ୍କାର 3 ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଯୋଗାଯୋଗ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ସହ ଯାତ୍ରା ସମୟ ତଥା ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ଜାପାନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ପିଭି ସିନ୍ଧୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକ ବର୍ଗରେ ଟୋକିଓଠାରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ଚୀନ୍ର ଚେ ୟୁଫେଇଙ୍କୁ ଭେଟିଥିଲେ, ତେବେ ଖେଳ ମଝିରେ ଚୀନ୍ର ପ୍ରତିଯୋଗୀ ଆହତ କାରଣରୁ ଓହରି ଯାଇଥିଲେ। ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହେଲା ଭାରତର ପ୍ରଥମ ଘରୋଇ ମହାକାଶଯାନ ବିକ୍ରମ 1। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଜାପାନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।
1: Good afternoon. This is Akashwani and I'm Shagun Chopra with the Midday News. The headlines.

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ବାରୁ ସହର ଯାଏ ସବୁ ସ୍ଥାନରେ
0: ଆଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କୁ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରଥାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ, ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ସ୍ନାତକ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାରୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ, ତଡ଼ପଲାଗି, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ଓ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଦର୍ଶନ ଦେବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଛନ୍ତି। ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଚଳାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଏସ୍ଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପ ମରାମତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଏହି ସଫଳତା ସହ ନିଜସ୍ୱ କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ମହାକାଶଯାନକୁ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ଏହି ବିକ୍ରମ 1 ମହାକାଶଯାନ ପୃଥିବୀର ନିମ୍ନ କକ୍ଷମଣ୍ଡଳରେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଜଡ଼ିତ କର୍ମକର୍ତ୍ତାଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ଯୋଗାଇବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଷଷ୍ଠ ସମର୍ଥନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି।

ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତା ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ସ୍ନାତକ କଳା ଶ୍ରେଣୀରେ 1,06,880 ଆସନ ଫାଙ୍କା ହୋଇଥିବା ବେଳେ ବିଜ୍ଞାନ ଶ୍ରେଣୀରେ 60,828, ବାଣିଜ୍ୟ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତା 21-23 ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯାଇ ନାମ ଲେଖାଇପାରିବେ। ଚଳିତ ମାସ 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ମାସ 27 ତାରିଖରୁ ସ୍ନାତକ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଇନ୍ଷ୍ଟାଣ୍ଟ ପରୀକ୍ଷାଫଳ ପ୍ରକାଶନ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ପରିଚାଳନା ବ୍ୟବସ୍ଥା ସୁସଂହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ସର୍ଭେ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏନେଇ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରହିତ ସମସ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅନୁମତି କିମ୍ବା ସ୍ୱୀକୃତି ନଥାଇ ଯଦି କୌଣସି ସ୍ୱତନ୍ତ୍ର ବିଦ୍ୟାଳୟ ପରିଚାଳିତ ହେଉଥିବ ସେଗୁଡ଼ିକୁ ଚିହ୍ନଟ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ ସମ୍ପୃକ୍ତ ବିଦ୍ୟାଳୟ କିମ୍ବା ବିଦ୍ୟାଳୟ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ସରକାରୀ ନିର୍ଦ୍ଦେଶାବଳୀ ଓ ଦିବ୍ୟାଙ୍ଗ ଅଧିକାର ଆଇନ 2016 ଅନୁଯାୟୀ ଅନୁମତି ଓ ସ୍ୱୀକୃତି ଲାଗି ଆବେଦନ କରିବାକୁ କୁହାଯିବ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀମାନେ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟର ନାମ, ଠିକଣା, ପରିଚାଳନାକାରୀ ସ୍ୱେଚ୍ଛାସେବୀ ସଂସ୍ଥା ଓ ଅନୁମତି ଏବଂ ସ୍ୱୀକୃତି ପତ୍ର ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ରାଜ୍ୟରେ 35% ସ୍ୱତନ୍ତ୍ର ବିଦ୍ୟାଳୟ କୌଣସି ପଞ୍ଜୀକରଣ ନଥାଇ ପରିଚାଳିତ ହେଉଥିବା ଗତବର୍ଷ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ରାଜ୍ୟରେ 108 ସ୍ୱତନ୍ତ୍ର ବିଦ୍ୟାଳୟ ରହିଥିବା ବେଳେ ସମସ୍ତଙ୍କ ପାଇଁ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ନିୟମାବଳୀ ପାଳନ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମୃତ 2.0 ଯୋଜନା ଅଧୀନରେ ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ ଦେଶର 27 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 1,21,000 ଏକର ଅଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହିତ ଦେଶବ୍ୟାପୀ 18,000 ଏକରରୁ ଉର୍ଦ୍ଧ ଅଞ୍ଚଳରେ ସବୁଜ ବଳୟ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ସହରାଞ୍ଚଳରେ ଉତ୍ତାପ ହ୍ରାସ ଏବଂ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସୁରକ୍ଷା ନିଶ୍ଚିତ କରିବା କ୍ୟାଚ୍ ଦ ରେନ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ପ୍ରଥମ ସେ ଅରବିନ୍ଦ ରାଜଶେଖର ଯୋଗଦେଇ କହିଛନ୍ତି ବାଲ୍ୟ ବିବାହ ଆଇନଗତ ଅପରାଧ ସହିତ ଏହା ଶିଶୁ ସୁରକ୍ଷା, ମାନବିକ ଅଧିକାର ଓ ସମାଜର ପ୍ରଗତି ପଥରେ ଏକ ବଡ଼ ପ୍ରତିବନ୍ଧକ। ଜିଲ୍ଲାକୁ ଏକ ପ୍ରଗତିଶୀଳ ଓ ବାଲ୍ୟ ବିବାହ ମୁକ୍ତ କରିବା ପ୍ରଶାସନର ପ୍ରାଥମିକ ସଂକଳ୍ପ। ନୟାଗଡ଼ ଜିଲ୍ଲା ଉଡ଼ଗାଁ ଏନ୍ଏସି ଅଞ୍ଚଳରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ବିକାଶମୂଳକ ଭିତ୍ତିଭୂମି ପ୍ରକଳ୍ପକୁ ସାଂସଦ ଡକ୍ଟର ସମିତ ପାତ୍ର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନଧାରଣ ମାନକୁ ଅଧିକ ସହଜ, ସୁବିଧାଜନକ ଓ ସମୃଦ୍ଧ କରିବ ବୋଲି ସେ କହିଛନ୍ତି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ

ଗତ ଚବିଶ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଠଗଡ଼ର ବିଭିନ୍ନ ବନ୍ୟାଞ୍ଚଳକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିନ୍ଧେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ। ସ୍ନାତକରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:00।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୁଆଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: मन चाहेगी
1: मन चाहेगी
0: मन चाहेगी।

ଫ୍ରେଣ୍ଡସ୍, ଆମେ ସମସ୍ତେ ଜାଣିଛୁ କାହାକୁ କନ୍ଦାଇଦେବା ବୋଧ ହୁଏ ସହଜ ହୋଇପାରେ, କିନ୍ତୁ କାହାର ମୁହଁରେ ହସ ଫୁଟାଇବା ସେତେ ବି ସହଜ ନୁହଁ। ବିଶେଷ କରି ଜଣେ ଗମ୍ଭୀର କିମ୍ବା ଚିନ୍ତାଗ୍ରସ୍ତ ମଣିଷଙ୍କ ମୁହଁରେ ହସ ଆଣିବା ପାଇଁ କେବଳ ପ୍ରତିଭା ନୁହେଁ, ବରଂ ଧୈର୍ଯ୍ୟ, ସମ୍ବେଦନଶୀଳତା ଓ ହାସ୍ୟ କଳାକାର। ଆଉ ଜଣେ ହାସ୍ୟ କଳାକାରଙ୍କ ଜୀବନ ସେତେ ବି ସହଜ ନୁହଁ। ଜଣେ ହାସ୍ୟ କଳାକାରଙ୍କ ଜୀବନରେ ଯେତେ ଦୁଃଖ, ଚାପ କିମ୍ବା ସଂଘର୍ଷ ଥାଉ ନା କାହିଁକି, ସେ ଯେତେବେଳେ ମଞ୍ଚକୁ ଆସନ୍ତି ସେତେବେଳେ ଦର୍ଶକଙ୍କ ମୁହଁରେ ହସ ଫୁଟାଇବା ହିଁ ତାଙ୍କର ପ୍ରଥମ କର୍ତ୍ତବ୍ୟ ହୋଇଯାଏ। ଏହା ବୋଧହୁଏ ଆପଣମାନଙ୍କୁ ଭାବିଲା ବେଳେ ସହଜ ଲାଗୁଥିବ, କିନ୍ତୁ ଏହା ଯେତିକି ସହଜ ଲାଗିଥାଏ ବାସ୍ତବରେ ସେତିକି ସହଜ ନୁହେଁ। ଆଉ ତା ଛଡ଼ା କୁହାଯାଏ ଅନ୍ୟର ମୁହଁରେ ହସ ଫୁଟାଇବା ଏକ ପୁଣ୍ୟର କାମ, କିନ୍ତୁ ସେହି ହସ ପଛରେ ଲୁଚିଥିବା ସଂଘର୍ଷ, ଅନୁଭବ ଓ ଜୀବନର ଅନେକ ଅଜଣା କାହାଣୀ ସମ୍ପର୍କରେ ଆମେ ଖୁବ୍ କମ୍ ଜାଣିଥାଉ। ତେବେ ଚାଲନ୍ତୁ ଆଜି ଆମେ ଜାଣିବାକୁ ଚେଷ୍ଟା କରିବା ଜଣେ ହାସ୍ୟ କଳାକାରଙ୍କ ହସ ପଛରେ ଥିବା ବାସ୍ତବ ଜୀବନର କାହାଣୀ। ତାହେଲେ ଆଜି ଆମ ସହିତ ଯୋଗ ଦେଇଛନ୍ତି ଓଡ଼ିଶାର ଜଣେ ବେଶ ପରିଚିତ ଷ୍ଟାଣ୍ଡ ଅପ୍ କମେଡିଆନ, ବିଶେଷ କରି ଯୁବପିଢ଼ିମାନଙ୍କ ମଧ୍ୟରେ ଯିଏ ବେଶ ଲୋକପ୍ରିୟ, ବିଶାଲ ମହାନ୍ତି। ଆସନ୍ତୁ ତାଙ୍କ ସହ ଆଲୋଚନା କରିବା ଓ ତାଙ୍କର ଏହି ସୁନ୍ଦର ଯାତ୍ରା, ଅନୁଭବ ଓ ଜୀବନର କିଛି ଅଜଣା ଦିଗ ବିଷୟରେ ଜାଣିନେବା।

0: ନମସ୍କାର, ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
1: ନମସ୍କାର, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ସୋ ମଚ।
0: ଆଚ୍ଛା, ଆପଣଙ୍କୁ ତ ଆମ ଯେତିକି ଶ୍ରୋତାବନ୍ଧୁ ଅଛନ୍ତି ୟଙ୍ଗ ମାନେ ସେମାନେ ତ ଆପଣଙ୍କୁ ଚିହ୍ନିଛନ୍ତି, ତଥାପି ନିଜ ବିଷୟରେ ଆମ ଶ୍ରୋତାବନ୍ଧୁ ମାନଙ୍କୁ କିଛି କୁହନ୍ତୁ।
1: ନାଇଁ, ସେ ସମସ୍ତେ ତ ଜାଣିନାହାନ୍ତି, ଯୋଉମାନେ ଜାଣିଛନ୍ତି ତାଙ୍କୁ ଧନ୍ୟବାଦ, ଯୋଉମାନେ ଜାଣିନାହାନ୍ତି ତାଙ୍କୁ କହିଦେଉଛି ମୁଁ ବିଶାଲ ମହାନ୍ତି। ମୁଁ ଓଡ଼ିଆ ଷ୍ଟାଣ୍ଡ ଅପ୍ କମେଡିଆନ୍, ଜଣେ ଓଡ଼ିଆ ଷ୍ଟାଣ୍ଡ ଅପ୍ କରୁଛି। ଲ ଗ୍ରାଜୁଏଟ୍, ଲ ଗ୍ରାଜୁଏସନ୍ ପରେ ମୁଁ ସେଇ ଲାଇନ୍ରେ ନ ଯାଇ କମେଡିକୁ ପଳେଇ ଆସିଲି ଆଉ, ତ ଏବେ ଷ୍ଟାଣ୍ଡ ଅପ୍ କରୁଛି, ତା ସହିତ ସ୍କେଚ୍ ୱେଚ୍ ବନାଏ, ତ ଏଇଟା ହିଁ ଆଇଡେଣ୍ଟିଟି ଆଉ।
0: ଆଚ୍ଛା, ମଲ୍ଟି ଟ୍ୟାଲେଣ୍ଟେଡ ତାହେଲେ।
1: ମଲ୍ଟି ଟ୍ୟାଲେଣ୍ଟେଡ ନୁହଁ, ମଲ୍ଟିପଲ ଟ୍ୟାଲେଣ୍ଟ ଯେତେବେଳେ ଏକ୍ଜିକ୍ୟୁଟ୍ ନ କରିପାରିଲି ଫାଇନାଲି ଏଇଥିରେ ରହିଯାଇଛି। ମଲ୍ଟି ଟ୍ୟାଲେଣ୍ଟେଡ କହିକି ନିଜକୁ ନିଜେ ଖୁସି ହେବା କଥା, କିନ୍ତୁ ଆକ୍ଚୁଆଲି ସେଟା ନୁହେଁ।
0: ଆଚ୍ଛା, ତାହେଲେ ଷ୍ଟାଣ୍ଡ ଅପ୍ କମେଡି କ୍ଷେତ୍ରରେ ପ୍ରବେଶ କରିବାର ଚିନ୍ତା ଆପଣଙ୍କ ମନରେ କେମିତି ଆସିଲା କୁହନ୍ତୁ?
1: ମତେ ଆକ୍ଚୁଆଲି କମେଡି ପସନ୍ଦ, ମାନେ ଆଜ ଅଡିଏନ୍ସ ମତେ ବହୁତ ଭଲ ଲାଗେ କମେଡି ଦେଖିବାକୁ। ମୁଁ ଯେତେବେଳେ ଡିସକଭର କଲି 2015-16 ବେଳେ ଷ୍ଟାଣ୍ଡ ଅପ୍ କମେଡି, ମୁଁ ପୁରା ମେସମରାଇଜ ହେଇଗଲି କି ଭାଇ, ଗୋଟେ ଲୋକ ଠିଆ ହେଇକି ଖାଲି ମାଇକ୍ରେ କହୁଛି, ଏତେ ଲୋକ ହସୁଛନ୍ତି, ମାନେ ଗୋଟେ ମତେ ଲାଗିଲା କି ଏଇଟା ଗୋଟେ କାଇଣ୍ଡ ଅଫ ସୁପର ପାୱାର ଟାଇପ୍ ଜିନିଷ। ତ ଆଉ ସାଙ୍ଗ ସେମିତି ଜୋକ୍ ବୋକ୍ ମରା ହୁଏ, ତ ବହୁତ ଗପତ ହୁଏ ଖଟିବଟିରେ, ତ ମତେ ଲାଗିଲା କି ମୁଁ ମେ ବି କରିପାରିବି।

0: ଏତିକି ନମ୍ବର ଅଚିଭ କରିବାର ଅଛି, ଏତିକି ପଇସା କମେଇବାର ଅଛି, ମାନେ ସେଟା କୋଉଠି ନା କୋଉଠି ମାଇଣ୍ଡ ରେ ଥିଲା, ବଟ ସେଇ ପ୍ରେସର ନଥିଲା। ଇନିସିଆଲ ଆମର ଇଏ ଥିଲା କି ଲୋକଙ୍କୁ କନଭିନ୍ସ କରେଇବା କି ଓଡ଼ିଆରେ ବି ଷ୍ଟାଣ୍ଡଅପ୍ କମେଡି ହେଇପାରିବ, କାହିଁକି ନା ସେତେବେଳେ ଓଡ଼ିଆ ଷ୍ଟାଣ୍ଡଅପ୍ କମେଡି ହଉନଥିଲା। ମୁଁ ବି ପ୍ରଥମେ ହିନ୍ଦୀରେ ହିଁ ଷ୍ଟାର୍ଟ କରିଥିଲି, କିନ୍ତୁ ତାପରେ ଯେତେବେଳେ ମୁଁ ରିଅଲାଇଜ୍ କଲି କି ନାଇଁ ନାଇଁ ଓଡ଼ିଆରେ କରିବା, ନିଜ ଭାଷାରେ ଯୋଉ ମଜା ଅଛି ସେଟା ହିନ୍ଦୀ ଇଂଲିଶ ରେ ମିଳିବନି, ତ ସେତେବେଳେ ଅଡିଏନ୍ସ କୁ କନଭିନ୍ସ କରା କି ଅଡିଏନ୍ସ ସୋ ଦେଖିବାକୁ ଆସିବେ, ସେଟା ଗୋଟେ ବଡ ଷ୍ଟ୍ରଗଲ୍ ଥିଲା। ତ ଧୀରେ ଧୀରେ ଯେତେବେଳେ ଆମେ କଲୁ ଭିଡିଓ ଛାଡ଼ିଲୁ ସୋସିଆଲ ମିଡିଆରେ, ତ ଯେତେବେଳେ ଭିୟୁଜ୍ ଗଲା, ଲୋକ ଜାଣିଲେ କି ନା ଓଡ଼ିଆରେ ବି ହେଇପାରୁଛି, ତ ତାପରେ ସେମାନେ ଆସିଲେ, ତ ସେଇଟା ହିଁ ଇନିସିଆଲ ଷ୍ଟ୍ରଗଲ୍ ଥିଲା।
1: ଆଚ୍ଛା ଦେଖନ୍ତୁ କି ଜଣେ ଆକ୍ଟର ହବାକୁ ଚାହୁଁଛି କିମ୍ବା କିଛି ବି କରିବାକୁ ଚାହୁଁଛନ୍ତି, ତାଙ୍କର ଇନ୍ସପିରେସନ ଜଣେ ନା ଜଣେ ଥାନ୍ତି, ଆପଣଙ୍କର ସେମିତି କି କମେଡିଆନ ଇନ୍ସପିରେସନ ଅଛନ୍ତି?
0: ଓଡ଼ିଆରେ ତ ସେମିତି ପ୍ରପର ଷ୍ଟାଣ୍ଡ କମେଡିଆନ କେହି ନଥିଲେ, ମାନେ ମତେ ପପୁ ପବନ ତାଙ୍କର କମେଡି ବହୁତ ଭଲ ଲାଗେ, କିନ୍ତୁ ସିଏ ମାନେ ଏମିତି ପିଓର ଷ୍ଟାଣ୍ଡ ଅପ୍ କମେଡି କରନ୍ତିନି, ସିଏ ଆକ୍ଟିଂ ବି କରନ୍ତି, ମାନେ ହି ଇଜ ଭେରି ଗୁଡ୍ ଆକ୍ଟର। ବଟ ଏମିତି ଷ୍ଟାଣ୍ଡ ଅପ୍ କମେଡି ଯଦି କହିବେ, ତ ତାହେଲେ ହିନ୍ଦୀ କମିକ ମାନେ ହିଁ ତାଙ୍କୁ ହିଁ ଦେଖିକି ଥଟ୍ ଆସିଲା ଏଇ ଜିନିଷ କରିବାର ଅଛି, ତ ସେଥିରେ ଆମ ଜାକିର ଖାନ ହେଇଗଲେ, ବସି ହେଇଗଲେ, ଉପମନ୍ୟୁ ହେଇଗଲେ, ଅଭିଷେକ ଉପମନ୍ୟୁ, ବରୁଣ ଗ୍ରୋଭର, ଦେବେଶ ଦୀକ୍ଷିତ, ବିପୁଲ ଗୋୟଲ, ତ ଏମିତି ବହୁତ ନାଁ ଅଛନ୍ତି, ସେମାନେ କାଇଣ୍ଡ ଅଫ୍ ଇନ୍ସପିରେସନ କହିଦେବେ।
1: ଆଚ୍ଛା ଯଦି ଆମେ କହିବା ଚଳଚ୍ଚିତ୍ରର କମେଡି ଫାଇଟର ମାନେ ପସନ୍ଦ, ମାନେ ସେମାନଙ୍କର କାହାର ନାଁ ନେବେ ଆପଣ?
0: ହଁ, ଚଳଚ୍ଚିତ୍ରରେ ମାନେ ମୁଭିରେ, ଓଡ଼ିଆ ମୁଭିରେ ତ ପବନଙ୍କର ମତେ ବହୁତ ଭଲ ଲାଗେ, ହରିହର ମହାପାତ୍ର ଜୀ ତାଙ୍କର ଯୋଉ ସିରିଜରେ ଆସିଲା ମୁଭି, ତାଙ୍କ କମେଡି ମତେ ବହୁତ ଭଲ ଲାଗୁଥିଲା, ତ ଏମିତି ହିଁ ଭଲ ଲାଗେ। ହିନ୍ଦୀରେ ଯଦି କହିବେ ସେମିତି ଆମର ପରେଶ ରାୱଲ ହେଇଗଲେ, ରାଜ ପାଟିଲ ହେଇଗଲେ, ତାଙ୍କ କମେଡି ଭଲ ଲାଗେ, ବଟ ସେ ଦିଟା ଜିନିଷ ପୁରା ଅଲଗା, କମେଡି ଆକ୍ଟିଂ କମେଡି ଆଉ ଷ୍ଟାଣ୍ଡ ଅପ୍ କମେଡି ଦିଟା କମ୍ପ୍ଲିଟଲି ଡିଫରେଣ୍ଟ ଜିନିଷ।
1: ଆଜ୍ଞା ବିଲକୁଲ, ସେମାନେ ବହୁତ ଲୋକଙ୍କୁ ଇନ୍ସପାୟାର କରିଛନ୍ତି, ସେମାନଙ୍କୁ ଦେଖି ବହୁତ ଲୋକ ଷ୍ଟାଣ୍ଡ ଅପ୍ କମେଡି ଦିଗ ଆଗକୁ ବଢିଛନ୍ତି। ତେବେ ସ୍ଟେଜରେ ପରିବେଶ କରିଥିବା ସମୟରେ ଦର୍ଶକ ମାନେ ବହୁତ ଟାଇମରେ ଦେଖନ୍ତୁ ପ୍ରୋବ୍ଲେମ କରନ୍ତି, ମଝି ମଝିରେ କହିଦିଅନ୍ତି କିଛି ଗୋଟେ, ସେମିତି ବିରକ୍ତ କରନ୍ତି, ସେମିତି ସିଚୁଏସନ କୁ ଆପଣ କେମିତି ହ୍ୟାଣ୍ଡେଲ କରନ୍ତି?
0: ବିରକ୍ତ ତ କରନ୍ତିନି, ସେଇଟା ଗୋଟେ ସ୍କିଲ କି ଅଡିଏନ୍ସ କୁ ହ୍ୟାଣ୍ଡେଲ କରିବା, ତାଙ୍କ ସ୍ଲିଙ୍ଗ ହ୍ୟାଣ୍ଡେଲ କରିବା, ସେମାନେ ଯୋଉ ଇଣ୍ଟରାକ୍ଟ କରୁଛନ୍ତି ତାକୁ କେମିତି ସିମଲେସଲି ତମ ଆକ୍ଟରେ ଇନଭଲ୍ଭ କରିବା, ସେଇଟା ବି ଗୋଟେ ସ୍କିଲ। ଇନିସିଆଲି ସେଇଟା ଡର ହଉଥିଲା କି ଆରେ ଅଡିଏନ୍ସ କିଛି କହିବ, ମୁଁ କିଛି କହିପାରିବିନି, ମତେ ସେଠି ଲାଗିବ କି ଭକୁଆ ଇଏ ମାଇକ୍ ଧରି ଠିଆ ହେଇଛି, କିଛି କହିପାରୁନି। ଓଭର ଦ ପିରିୟଡ ଅଫ ଟାଇମ୍ କ୍ରାଉଡ ୱାର୍କ ଜିନିଷ ଗୋଟେ ଡେଭଲପ୍ କରିବାକୁ ପଡେ, କି ଅଡିଏନ୍ସ କହିଲେ ତାଙ୍କୁ କେମିତି ତାର ଗୋଟେ ଫନି କମ୍ବ୍ୟାକ୍ ଦବାର ଅଛି, କି ଯଦି ତମେ କାହାକୁ ପଚାରୁଛ ଯଦି କି ହଇରାଣ କରୁଛି, ତାକୁ ଏକଦମ କରିବାକୁ ପଡେ କି ବସି ଯା 5 ମିନିଟ, କାହିଁକି ଆମ ଲୋକମାନଙ୍କର ମୁଣ୍ଡରେ ଅଛି କି ଏଇ ଜିନିଷ କି ଭାଇ ଆମେ ବି ଫନି, ଆମେ ତ ଖଟି ଦେଇ ଜିନିଷ କହୁଛୁ, ଏକ୍ସଟ୍ରା କ'ଣ କହୁଛି, ଇଏ କହୁଛି ତ ମୁଁ ବି କହିବି, ତାଙ୍କୁ ଲାଗେ କି ଗ୍ରୁପ୍ ଡିସ୍କସନ ଚାଲିଛି, ସେ ପଦେ କହିଲା ମୁଁ ପଦେ କହିବି, ତାଙ୍କୁ ସେଇ ଟାଇମ୍ରେ ସ୍ମାର୍ଟ ହ୍ୟାଣ୍ଡେଲ କରିବାକୁ ପଡେ, ତମେ ଅଫେଣ୍ଡ କରିପାରିବନି ଅଡିଏନ୍ସ କୁ, ବୁଝି ପାରିବନି, କାରଣ ତା ମାହୋଲ ହିଁ ସେ ରୁମ୍ ର ଖରାପ ହେଇଯିବ, ସ୍କିଲ ଧୀରେ ଧୀରେ ଡେଭଲପ୍ ହୁଏ ଆଉ।
1: ଆଜ୍ଞା ବିଲକୁଲ, କମେଡିଆନ ମାନଙ୍କର ଲାଇଫ ଏମିତି ଯେ ସେମାନେ ଚାହିଁଲେ ରାଗିପାରିବେନି ସ୍ଟେଜରେ,
0: ନା ନା ରାଗୁ ତମେ ରାଗୁ କିନ୍ତୁ ଆମେ ମୁହଁରେ ସେଟା ଦେଖଉ ନା, କି ଆମ ଫେସ୍ ନ ଜଣାପଡୁ ଆମେ ରାଗୁ, ଆମେ ତ ମନ ଭିତରେ ସୋଧୁଥାଉ କି କ'ଣ ଗୋଟେ ଧନ୍ଦା ଚଲେଇଛି, ମଝିରେ ବାରମ୍ବାର ଇଣ୍ଟରଭ୍ୟୁ କରୁଛି, କିନ୍ତୁ ସେଟା ଅଡିଏନ୍ସ କୁ କହିପାରିବନି, କାରଣ ସେମାନେ ପଇସା ଦେଇକି ଆସିଛନ୍ତି ଟିକେଟ କରିକି ଆମକୁ ଦେଖିବା, ଯୋଉଥିପାଇଁ କି ତମେ ଗ୍ରେଟଫୁଲ ହବା କଥା କି ଭାଇ ମତେ ଜଣେ ପଇସା ଦେଇକି ଦେଖିବାକୁ ଆସିଛି, ତ ତମେ ତାଙ୍କୁ ଥୋଡି ଦେଇପାରିବ, ନିଜ ପେଟ୍ରୋଲ ଗୋଇଠା ମାରି ପାରିବ, ତାପରେ ଆସିବିନି ସେ ତାଙ୍କୁ ଫରକ ପଡୁ।
1: ତାହେଲେ ଦେଖନ୍ତୁ ଯେ ନୂଆରେ ଷ୍ଟାର୍ଟ କରନ୍ତି ସେମାନଙ୍କୁ ସେତେ ଓଡ଼ିଆ ଜୋକ୍ସ ଆସିନି, ଆଉ ଯେମିତି କହିଲେ କି ହସେଇବା ବହୁତ କଷ୍ଟ, ସେମିତି ଧରନ୍ତୁ ଆପଣ ମଞ୍ଚରେ ନିଜର ଜୋକ୍ କହୁଛନ୍ତି କିନ୍ତୁ ଲୋକମାନେ ହସୁନାହାନ୍ତି, ସେମିତିଆ ସିଚୁଏସନ କୁ ଆପଣ କେମିତି ହ୍ୟାଣ୍ଡେଲ କରନ୍ତି?
0: ସେମିତି ସିଚୁଏସନ ଇନିସିଆଲି ବହୁତ ହେଇଛି, ସେତେବେଳେ ଆଉ କରିବାର କିଛି ନଥାଏ, ଷ୍ଟେଜରେ କେମିତି ଯେତିକି ଟାଇମ ନିଜର ସାରିକି ତାପରେ ଆସିକି ଘରେ କାନ୍ଦି ଅଛି, ଆଉ କିଛି ନାହିଁ, ସେଟା ୱିଥ ଏକ୍ସପିରିଏନ୍ସ ହିଁ ହବ, ମାନେ ଷ୍ଟାଣ୍ଡ ଅପ୍ରେ ସେଇଟା ହିଁ ଗୋଟେ ଜିନିଷ କି ମାକ୍ସିମମ୍ ଟାଇମ ଯେତେବେଳେ ଆମେ ଷ୍ଟାର୍ଟ କରୁଛୁ ମାକ୍ସିମମ୍ ଟାଇମ ସେଲିଓରି ହିଁ ହୁଏ, ତମ ଜୋକ୍ ହେଲେନି, ଅଡିଏନ୍ସ ହସରିନି, ତ ସେଇଟାକୁ କେମିତି କଣ୍ଟ୍ରୋଲ କରିକି ତମକୁ ଆଗକୁ ବଢିବାର ଅଛି, ସେଇଟା ହିଁ ସ୍କିଲ।
1: ଆଚ୍ଛା ସେଗୁଡ଼ାରୁ କଣ ଶିକ୍ଷା ପାଆନ୍ତି, ମାନେ କଣ କଣ ଆପଣ ଅବଜର୍ଭ କରିଛନ୍ତି କଣ କଣ କଲେ ଲୋକମାନେ ହସୁ ନାହାନ୍ତି ବୋଲି?
0: ଷ୍ଟାଣ୍ଡ ଅପ୍ କମେଡିରେ କଣ ହୁଏ କି ଆମେ ପ୍ରଥମେ ଜୋକ୍ ଲେଖୁ, ତାପରେ ନେଇକି ଓପନ୍ ମାଇକ୍ ରେ ଟ୍ରାଏ କରୁ କି ଅଡିଏନ୍ସ ହସୁଛନ୍ତି କି ନାହିଁ, ଯୋଉ ଓପନ୍ ମାଇକ୍ କନ୍ସେପ୍ଟ ହେଉଛି ସେଇଟା କେବଳ ପ୍ରାକ୍ଟିସ ପାଇଁ ହିଁ ଥାଏ, ମାନେ

0: ବିଭିନ୍ନ ସହିତ ତମକୁ ତମ ଜୋକ୍ସ ଲେଖିବାର ଅଛି, ତମକୁ ଟ୍ରାଏ କରିବାର ଅଛି, ତମକୁ ପ୍ରୋସେସ କୁ ଏନ୍ଜୟ କରିବାର ଅଛି। ଅଡିଏନ୍ସ ହସିବେ ନ ହସିବେ ସେଇଟା ତାର ବାଇ ପ୍ରଡକ୍ଟ, ବଟ ତମକୁ ଜୋକ୍ ଲେଖିବା ଜିନିଷ ସେ ପ୍ରୋସେସ ଟାକୁ ଯଦି ତମେ ଏନ୍ଜୟ କରୁଛ ତମେ କିନ୍ତୁ କହିପାରିବ ଏଇ ଜିନିଷରେ।
1: ବିଲକୁଲ ବିଲକୁଲ ମୁଁ ଆଶା କରୁଛି ଆମର ଯୋଉ ଶ୍ରୋତା ବନ୍ଧୁ ମାନେ ଶୁଣୁଛନ୍ତି ସେମାନେ ନିଶ୍ଚିତ ପ୍ରତି ଧ୍ୟାନ ଦେବେ ଯିଏ ଆଗକୁ ଷ୍ଟାଣ୍ଡ ଅପ୍ କମେଡି ଟ୍ରାଏ କରିବାକୁ ଚାହୁଁଛନ୍ତି। ତେବେ ଆପଣଙ୍କ କମେଡି ପାଇଁ ନୂଆ ନୂଆ ବିଷୟ ଜୋକ୍ସ ଏଗୁଡା କେଉଁଠାରୁ ଆସିଥାଏ ମାଇଣ୍ଡ କୁ, ଆଉ ଦୈନନ୍ଦିନ ଜୀବନର ଯୋଉ ଅନୁଭୂତି ଯୋଉ ସେଗୁଡା ଆପଣଙ୍କୁ କେତେ ମାତ୍ରାରେ ପ୍ରଭାବିତ କରେ ଏଥିପାଇଁ?
0: ମାନେ ମୋଷ୍ଟଲି ଡେଲି ଲାଇଫ ର ଜିନିଷ ହିଁ ଆମକୁ ଇନ୍ସପିରେସନ ମିଳେ କି ଆଜି ମୋ ସହିତ ଗୋଟେ ଇନସିଡେଣ୍ଟ ହେଲା, କିଛି ଇନସିଡେଣ୍ଟ ହଉ ସେ ଭଲ ହଉ ଖରାପ ହଉ, ତାକୁ କେମିତି ମୁଁ ଫନି ୱେରେ କହିପାରିବି ଲୋକଙ୍କ ଆଗରେ, ଯୋଉ ଜିନିଷ ପ୍ରାୟ ସମସ୍ତେ କରନ୍ତି। ଆମର ମଣିଷଙ୍କର ହାବିଟ ସେଇଆ କି ଆମ ଭିତରେ କିଛି ହେଲା ଆମେ ଯାଇକି ପାଞ୍ଚ କହିବା କି ଆରେ ଭାଇ ଜାଣିଛୁ କଣ ହେଲା ଏଇଟା ଏଇଟା ହେଲା ଏମିତି ଏମିତି ହେଲା ଏମିତି ହେଲା, ତାକୁ କେମିତି ଟିକେ ଫନି କରିହବ ସେଇଟା ହିଁ ଷ୍ଟାଣ୍ଡ ଅପ୍ କରିବା, ଆଉ କିଛି ଏକ୍ସଟ୍ରା ନାହିଁ, ଡେଲି ଲାଇଫ ରୁ ହିଁ ଇନସ୍ପିରେସନ ନଉ ଆମେ।
1: ବହୁତ ସୁନ୍ଦର କଥା କହିଲେ, ଡେଲି ଲାଇଫ ରେ ଏମିତି ବହୁତ ସାରା ଇନସିଡେଣ୍ଟ ହେଇଯାଏ ଯାହା ଭାବିଲେ ହସ ଲାଗେ।
0: ହଁ ଏକ୍ଜାକ୍ଟଲି, ମାନେ ସେଇ ଟାଇମରେ କାମ ଲାଗୁଥାଇ ପାରି କି ଭାଇ ଆକ୍ସିଡେଣ୍ଟ ହେଇଗଲା ପଡ଼ିଗଲି, ବଟ କିଛି ପରେ ଯଦି ଭାବିବ କି ଭାଇ ଏଟା ତ ଭାରି କାଫି ଫନି ସିଚୁଏସନ ଥିଲା, ତାକୁ ହିଁ ପ୍ରେଜେଣ୍ଟ କରିବାର ଅଛି ଟିକେ ଜୋକ୍ ସହିତ ଟିକେ ହ୍ୟୁମର ସହିତ ଯେମିତି ଅଡିଏନ୍ସକୁ ପସନ୍ଦ ଆସିଲା।
1: ଆଜ୍ଞା, ତେବେ ଯେମିତି କହିଲି କି ଲୋକଙ୍କୁ ହସେଇବା ସେଟା ବି ସହଜ ନୁହଁ, ତେବେ ଆପଣଙ୍କ ହିସାବରେ ଜଣେ ଷ୍ଟାଣ୍ଡ ଅପ୍ କମେଡିଆନ ଯୋଉ ଅଛନ୍ତି ସେମାନଙ୍କୁ ସବୁଠୁ ବଡ ଚ୍ୟାଲେଞ୍ଜ କଣ ଫେସ୍ କରିବାକୁ ପଡେ, ତା ମାନେ ହସେଇବା କ୍ଷେତ୍ରରେ ହଉ କିମ୍ବା ଲୋକ ଗ୍ୟାଦରିଂ କରିବା ହଉ, କଣ ସବୁଠୁ ବଡ ଚ୍ୟାଲେଞ୍ଜ?
0: ମାନେ ହଁ ଓଭରଅଲି ସବୁଠୁ ବଡ ଚ୍ୟାଲେଞ୍ଜ ହଉଛି କି ଯଦି ତମେ ଷ୍ଟେଜରେ କିଛି ପରଫର୍ମ କରୁଛ ତ ଅଡିଏନ୍ସ ଆଟେନସନ ଗ୍ରାବ କରିବାଟା ହିଁ ବଡ ଚ୍ୟାଲେଞ୍ଜ, କି ତମ ଷ୍ଟୋରି କି ତମ ଜୋକ୍ ସେତିକି ଇଣ୍ଟରେଷ୍ଟିଂ ବା ସେଟ୍ଅପ୍ ସେତିକି ଇଣ୍ଟରେଷ୍ଟିଂ ହେଇଥିବା ଦରକାର କି ଜଣେ ଶୁଣିବାକୁ ଇଣ୍ଟରେଷ୍ଟେଡ ହବ। ତ ଯୋଉମାନେ ନୂଆ ଷ୍ଟାର୍ଟ କରୁଛନ୍ତି ତାଙ୍କ ପାଇଁ ସେଇଟା ସବୁଠୁ ବଡ ଚ୍ୟାଲେଞ୍ଜ ଥାଏ କି ଭାଇ ମୋତେ ପ୍ରଥମ 30 ସେକେଣ୍ଡ ଭିତରେ ମୁଁ ହସେଇବାର ଅଛି, ଯେତେ ଲାଷ୍ଟ ହସିବା ପରେ ଦେନ୍ ତମେ କମ୍ଫର୍ଟେବୁଲ ହେଇଯିବ କି ନାଇଁ ଏବେ ତ ହେଇପାରିବ, ଏବେ ଆଉ କିଛି ଟେନସନ
1: ନାଇଁ, ଅଟକେଇକି ରଖିଥିବାର ଅଛି।
0: ହଁ ହଁ, ଆଟେନସନ ପୁରା ଗ୍ରାବ କରି ରଖିବାର ଅଛି କି ସେମିତି ଶୁଣିବେ ତମ କଥା।
1: ଆଚ୍ଛା, ଆପଣଙ୍କ ଲାଇଫରେ ଏମିତି କୌଣସି ମେମୋରେବଲ ପରଫର୍ମାନ୍ସ ଅଛି କି ଯାହା ଆପଣଙ୍କୁ ଆଜି ମଧ୍ୟ ଭାବିଲେ ଖୁସି ଲାଗୁଛି ବହୁତ?
0: ହଁ, ଆମେ ଫାର୍ଷ୍ଟ ଆମେ ଟିକେ କହିଦେଉଛି କି ବ୍ୟାକଗ୍ରାଉଣ୍ଡ ଷ୍ଟୋରି କି ଆମେ ଗୋଟେ କମେଡି କଲେକ୍ଟିଭ କମେଡି କାଉଣ୍ଟର ଓଡ଼ିଶା, ଯୋଉମାନେ କି ଓଡ଼ିଆର ଷ୍ଟାଣ୍ଡ ଅପ୍ କମେଡି କରୁଛୁ, ସେଥିରେ ମୁଁ ଅଛି, ମଳୟ ଅଛି, ରିତିନ ଭାଇ ଅଛନ୍ତି, ଚିଣ୍ଟୁ ଅଛି, ମାନେ ଆହୁରି ବହୁତ କମିକ ଅଛନ୍ତି। ଆମେ ପ୍ରତିବର୍ଷ ଗୋଟେ ଓଡ଼ିଆ କମେଡି ଫେଷ୍ଟ କରୁ, ଯୋଉଥିରେ କି କେବଳ ଓଡ଼ିଆ ଷ୍ଟାଣ୍ଡ ଅପ୍ କମେଡି ଯୋଉମାନେ ଅଛନ୍ତି ସେଇମାନେ ପରଫର୍ମ କରନ୍ତି ଅଡିଟୋରିୟମରେ। ତ ଆମେ ରବୀନ୍ଦ୍ର ମଣ୍ଡପରେ କରିଥିଲୁ ଗୋଟେ ଶୋ, ସେଇଟା ଗୋଟେ ବହୁତ ହିଁ ମେମୋରେବଲ ଶୋ ଥିଲା ମୋ ପାଇଁ, ଆମ ସମସ୍ତଙ୍କ ପାଇଁ, କାରଣ 500 ରୁ 600 ଲୋକ ଅଡିଟୋରିୟମରେ ବସିକି ଆସିକି ଦେଖୁଛନ୍ତି ତମକୁ, ପୁରା ଓଡ଼ିଶାର ଲୋକ ଆସିଛନ୍ତି,
1: ବହୁତ ସୁନ୍ଦର କଥା। ଆମେ ଆଶା କରୁଛୁ ଆପଣ ଆହୁରି ଲାଇଫରେ ଆଗକୁ ବଢ଼ନ୍ତୁ, ଯେମିତି ଆପଣ କହିଲେ ବସି ହୁଅନ୍ତୁ କି ଅନ୍ୟମାନଙ୍କର, ତାଙ୍କୁ ଦେଖିବା ପାଇଁ ଏତେ ବଡ ବଡ ଅଡିଟୋରିୟମ ଗୁଡା ଭରି ହେଇ ରୁହେ ଟିକେଟ କିଣି ଆଣନ୍ତି, ସେମିତି ସିଚୁଏସନ ଆପଣଙ୍କ ଲାଇଫରେ ଆସୁ। ତେବେ ଏମିତି କେବେ ହେଇଛି ଆପଣ କିଛି ପ୍ରୋବ୍ଲେମ ଆପଣଙ୍କୁ ଆସିଯାଇଛି କୌଣସି ଗୋଟେ ଜୋକ୍ ନେଇକି?
0: ହଁ ହଁ, ମାନେ ଗୋଟେ ଜୋକ୍ ନୁହେଁ, ମୁଁ ଗୋଟେ ଭିଡିଓ କରିଥିଲି ଗୋଟେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପକେଇଥିଲି, ତ ମୁଁ ଗୋଟେ ରାଉରକେଲା ବିଷୟରେ ଜୋକ୍ସ ଥିଲା, ତ ସେଇଥିରେ ମୋତେ ବହୁତ ଗାଳି ଆସିଥିଲା, ରାଉରକେଲା ଲୋକମାନେ ପୁରା ଅଫେଣ୍ଡ ହେଇଯାଇଥିଲେ, ମାନେ ରୋଷ୍ଟ କନସେପ୍ଟ ଥିଲା ତ ହିଁ ଉଡେଇବି, ମାନେ ଏଇଟା କିଛି ଇଣ୍ଟେନସନ ନଥିଲା କି ତାଙ୍କୁ ତଳକୁ ଦେଖିବାର ଅଛି କଣ କରିଛି, ବଟ ରୋଷ୍ଟ ଫର୍ମାଟ୍ ହିଁ ସେଇଆ, ମାନେ ସେଇ ଜିନିଷ ଉପରେ କିଛି ଜାଗା ଉପରେ ଜୋକ୍ କରୁ, ତ ସେଇଟା ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା। ସେଇଟା ପୁରା 1.5-2 ମାସ ଖଣ୍ଡେ ମୁଁ କଣ୍ଟିନ୍ୟୁସ୍ ଗାଳି ଖାଇଛି, ଏବେ ମଝିରେ ମଝିରେ କିଏ ଗୋଟେ ରାଉରକେଲା ଲୋକ ସେ ଭିଡିଓ ଦେଖ ତାପରେ କମେଣ୍ଟ କରିକି ସୁଧି ପଡ଼ନ୍ତି, ତ ସେଇଟା ବହୁତ ଟ୍ରମାଟାଇଜିଂ ଥିଲା ମୋ ପାଇଁ। ବ୍ଲକ୍ ବ୍ଲକ୍ କରି ମାନେ ମତେ ରିପୋର୍ଟ ଫିପୋର୍ଟ ଦେଇକି ତମ ଆକାଉଣ୍ଟ କିଛିଦିନ ପୁରା ପୁରା ଷ୍ଟାଗ୍ନାଣ୍ଟ ହେଇକି ଥିଲା, କିଛି ଫଲୋଅର୍ସ ବଢ଼ୁନଥିଲେ, କିଛି ହଉନଥିଲା, ତ ସେଇଟା ଗୋଟେ ଥିଲା ମୋମେଣ୍ଟ। ବାକି ନହେଲେ ଏମିତି କୋଉ ଜୋକ୍ରେ ମାକ୍ସିମମ୍ ଜୋକ୍ରେ କିଛି ନା କିଛି ନେଗେଟିଭ୍ କମେଣ୍ଟ ଆସିବ, ତ ତାକୁ ଇଗ୍ନୋର କରିବା କଥା, ପଜିଟିଭ୍ କମେଣ୍ଟ ଯେତିକି ଅଛି ତାକୁ ଆକ୍ସେପ୍ଟ କରିକି ଆଗକୁ ବଢିବା କଥା।
1: ତାହେଲେ ଗୋଟିଏ ଷ୍ଟାଣ୍ଡ ଅପ୍ କମେଡି ହିସାବରେ କି ଲୋକମାନେ କେମିତି ଅଫେଣ୍ଡ ହୁଅନ୍ତୁ ସେଇ ପ୍ରତି ବି ଅଧିକ ଧ୍ୟାନ ଦେବାକୁ ପଡେ।
0: ହଁ ହଁ, ମାନେ ସେଇଟା କେବେ ବି ଆମ ଇଣ୍ଟେନସନ ନଥାଏ।

0: କି ସେମାନେ ମିଳିଯାଇଛନ୍ତି ସପୋର୍ଟିଭ ଫ୍ୟାମିଲି ସପୋର୍ଟିଭ ଫ୍ରେଣ୍ଡସ, ତ ସେମାନେ ପ୍ରପର ସପୋର୍ଟ କରୁଥିଲେ ସେତେବେଳେ ବି କରୁଥିଲେ, ଏବେ ବି କରୁଛନ୍ତି, ଏବେ ତାକୁ ଟିକେ ଖୁସି ଲାଗୁଛି ଯେତେବେଳେ ସେମାନେ ରେଜଲ୍ଟ ଦେଖୁଛନ୍ତି କି ଲୋକଙ୍କ ସାଙ୍ଗରେ ଯାଇଛି, କିଛି ହେଲା, ଆସିଲା ଫଟୋ ଉଠେଇଲା, କି କହିଲା କି ଭଲ କରୁଛନ୍ତି, ସେଇଟା ତାକୁ ବି ଏବେ ଖୁସି ଲାଗୁଛି।
1: ଆଚ୍ଛା, ଆପଣ ଯୋଉ କହିଲେ କି ଫଟୋ ଉଠେଇବା କଥା, ପ୍ରଥମ ଥର ଦେଖନ୍ତୁ ଜଣେ ଆସିଥିବ ଆପଣଙ୍କୁ କହି ଆରେ ଆପଣ ବିଶାଲ ଭାଇ, ଆପଣ ମୁଁ ବହୁତ ଦେଖୁଛି ଆପଣ ଭିଡିଓ, ଏମିତି କହିକି ଆପଣ ସେଥିରେ ଫଟୋ ଉଠେଇଦେବ, ସେଇଟା ଯୋଉ ଫିଲିଙ୍ଗ କେମିତି କୁହନ୍ତୁ।
0: ଆରେ ମସ୍ତ, ମାନେ ମୁଁ ତ ସେ ରାତି ହିଁ ଶୋଇନି, ମାନେ ପୁରା ମାନେ ବିଶ୍ୱାସ ହିଁ କରିପାରିଲେନି ମୁଁ ସେଟା କାହିଁକି ଫଟୋ ଉଠେ। ମୋର ପ୍ରଥମ ଏହା ଥିଲା ଥଟ୍ ଭାଇ ମୋ ସହିତ ଫଟୋ ଉଠେଇବାକୁ ଆସିଲାଣି, ତ ବହୁତ ହି ବଢିଆ ଫିଲିଙ୍ଗ ଥିଲା। ତ ଏବେ ଧୀରେ ଧୀରେ ସେଥିପାଇଁ କି ମାନେ ମତେ କେବେ ବି କୋଉଠି ବି କିଏ ବି ଯଦି ଫଟୋ ଉଠେଇବାକୁ କୁହେ କି କଥା ହୁଏ, ତ ମୁଁ ସେଇ ଜିନିଷଟା କେବେ ମନାବିନି, ମାନେ ମୁଁ ଯେତେ ବ୍ୟସ୍ତ ଥାଏ ଯେତେ ଯୁଆଡେ କାମ ଥାଉ ପଛେ ଭାଇ, ତାଠୁ ଭଲ ଫିଲ୍ ନାହିଁ। ତମେ ଯେତେ ପଇସା କମେଇ ଦିଅ, ଯେତେ ଯାହା କରିଦିଅ, ଯଦି ଜଣେ ଆସି ତମକୁ କହୁଛି କି ଭାଇ ମୁଁ ତମ ଭିଡିଓ ଦେଖିଛି, କି ବଡ ଲୋକ ବୟସ୍କ ଲୋକ ଆସି କୁହନ୍ତି କି ଆରେ ପୁଅ ମୁଁ ତମ ଭିଡିଓ ଦେଖିଛି, କି ସାନ ଆସି କୁହନ୍ତି ମୁଁ ତମ ଭିଡିଓ ଦେଖିଛି, ତାଠୁ ଭଲ ଫିଲିଂ ନାହିଁ, ବେଷ୍ଟ ଫିଲିଂ ସେଇଟା।
1: ଆଚ୍ଛା, କେତେ ବର୍ଷ ହେଲାଣି ଆପଣ ଷ୍ଟାର୍ଟ କରିଛନ୍ତି?
0: ମୁଁ ଷ୍ଟାର୍ଟ କଲି 2019ରେ, ମୁଁ ବର୍ଷେ ଖଣ୍ଡେ ହିନ୍ଦୀରେ କରିଲି, ତ ମୁଁ 2020-21 ପାଖାପାଖି ଷ୍ଟାର୍ଟ କଲି ଓଡ଼ିଆରେ କରିବା, ତ ହେଲାଣି 5-6 ବର୍ଷ ଓଡ଼ିଆ କରିବା, ଓଭରଅଲ 6-7 ବର୍ଷ ହେଲାଣି ଷ୍ଟାଣ୍ଡ ଅପ୍ କରିବା।
1: ଆଚ୍ଛା, ଆପଣ 2019ରୁ ଆରମ୍ଭ କଲେ ଷ୍ଟାଣ୍ଡ ଅପ୍ କମେଡି କରିବା, ଏବେ ଯେତେବେଳେ ଆପଣ ପଛକୁ ଫେରିକି ନିଜର ଯାତ୍ରାକୁ ଦେଖନ୍ତି, ସେତେବେଳେ କେମିତି ଅନୁଭବ ହୁଏ?
0: ବଢିଆ ଲାଗି, ଯାହା ହଉ କିଛି ଗୋଟେ କରିଗଲା, ବର୍ତ୍ତମାନ ଯୋଉ ଷ୍ଟେଜରେ ଅଛି ମୁଁ ଭାବିବି ନଥିଲି 6-7 ବର୍ଷ ତଳେ କି ଏଇ ଜାଗାରେ ପହଞ୍ଚିବି, ମାନେ ଏବେ ଏମିତି ଗୋଟେ ମୁଁ ହେଇଯାଇନି ବିରାଟ ବଡ ସୁପରଷ୍ଟାର, ବଟ୍ ଯାହା ବି ଯେତିକି ବି ଲୋକଙ୍କ ଭଲ ପାଇବା ମିଳୁଛି ସେଇଟା ବି ସେତେବେଳେ ଆଶା ନଥିଲା ଯେତେବେଳେ ଷ୍ଟାର୍ଟ କରିଥିଲି, ତ ଏବେ ବି ମୁଁ ପଛକୁ ସେଇ ଜିନିଷ ଯାଇକି ଦେଖେ ବହୁତ ହିଁ ଖୁସି ଲାଗେ। କୋଉଠୁ ଆମେ ଷ୍ଟାର୍ଟ କରିଥିଲୁ, ମାନେ ମୁଁ ଏକା ନୁହେଁ, ପୁରା ଓଭରଅଲ କମେଡି ସିନ୍ କଥା ମୁଁ କହୁଛି, ବାକି ଯୋଉମାନେ କମିକ୍ ଅଛନ୍ତି ଆମେ ଯେତେବେଳେ ହେଲା, ଆମେ ସମସ୍ତେ ଖାଲି କମେଡିଆନ ବା ପୂର୍ବରୁ ଆମେ ସାଙ୍ଗ ସମସ୍ତେ ଥିଲୁ, ତ ସେଇଟା ବହୁତ ଖୁସି ଲାଗେ କି ଯେତେବେଳେ ମିଶିକି କଥା ହଉକି ଭାଇ ଯେତେବେଳେ 2 ଜଣ ଆସିଥିଲେ, 5 ଜଣ ଅଡିଏନ୍ସ ଆସିଥିଲେ, ଏବେ ଲୋକ ପାଇଁ କରୁଛେ, ଏବେ କଲେଜ ସୋର୍ସ କରୁଛେ, କର୍ପୋରେଟ ସୋର୍ସ କରୁଛେ, ତ ସେଟା ବହୁତ ଖୁସି ଲାଗେ।
1: ବହୁତ ବଢିଆ କଥା, ନିହାତି ଆପଣ ଆଗକୁ ଆହୁରି ବଢ଼ନ୍ତୁ, ଆମେ ଆଶା କରିବୁ ଲାଇଫରେ ବହୁତ ଆଗକୁ ବଢ଼ନ୍ତୁ। ଓଡ଼ିଶାର ଜଣେ ଷ୍ଟାଣ୍ଡ ଅପ୍ କମେଡିଆନ ର ଫୁଲ ଯେମିତି ଏବେ ଯାଇଥିଲେ ଜାକିର ବାହାର ଦେଶକୁ ଯାଇକି ପରଫର୍ମ କରିଥିଲେ, ତ ସେମିତି ଆପଣଙ୍କର ବି ନାଁ ହଉ ଆମେ ଆଶା କରିବୁ।
0: ଏଇଠି ମୁଁ ଖାଲି କହିବାକୁ ଚାହିଁବି କି ଆମ ଓଡ଼ିଆ କମିକ ମଳୟ ବାହାରେ ପରଫର୍ମ କରିଛି, ମୁଁ ଯାଇନି କିନ୍ତୁ ସେ ସିଙ୍ଗାପୁର ଯାଇକି ପରଫର୍ମ କରିଛି, ତ ଏମିତି ନୁହେଁ ଆମ ଲୋକ ଯାଇଥାନ୍ତି, ଆଉ ଆମେ ବାହାର ଷ୍ଟେଟ ମାନଙ୍କରେ ବି ଯାଇ କରୁଛୁ, ତ ହୋପଫୁଲି ଆମେ ବି ସମସ୍ତେ ଯିବୁ ବାହାରେ କରିବୁ।
1: ଆମେ ଆଶା କରୁଛୁ ଆପଣ ବହୁତ ଆଗକୁ ବଢ଼ନ୍ତୁ, ବହୁତ ବଢିଆ ଲାଗିଲା ଆଜି ଆପଣଙ୍କ ସହିତ କଥା ହେଇକି। ତେବେ ଶେଷରେ ଆମର ଯୋଉ ଯୁବପିଢ଼ାମାନେ ଅଛନ୍ତି, ଆମର ଯୁବ ଶ୍ରୋତା ମାନେ ଅଛନ୍ତି, ସେମାନେ ଯଦି ଷ୍ଟାଣ୍ଡ ଅପ୍ କମେଡି ଷ୍ଟାର୍ଟ କରିବାକୁ ଚାହୁଁଛନ୍ତି ନିଜ କ୍ୟାରିୟର ଭାବରେ, ସେମାନଙ୍କ ପାଇଁ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ?
0: ଯୋଉମାନେ ବି କରିବାକୁ ଚାହୁଁଛନ୍ତି ସମସ୍ତେ ୱେଲକମ, ବଟ୍ ଗୋଟେ ଜିନିଷ ମୁଁ କହିବି କି ଏଇଟାକୁ ପ୍ରାଇମେରୀ କ୍ୟାରିୟର ହିସାବରେ କରିବା ଏବେ ଷ୍ଟିଲ ଟଫ୍ ଅଛି, ମାନେ ଆମେ ଯୋଉମାନେ ବି ଓଡ଼ିଆ ଷ୍ଟାଣ୍ଡ ଅପ୍ କମେଡି କରୁଛୁ, ଆମର କିଛି ନା କିଛି ବାକି କ୍ୟାରିୟର ଅଛି ଯୋଉଥିରେ ଆମେ ଇନକମ୍ କରୁଛୁ, ଏଇଟା ପ୍ୟାସନ ପାଇଁ କରୁଛୁ, ଏଥିରେ ନୁହେଁ ଏମିତି ନୁହେଁ କି ଏଇଟା ଆମେ ଇନକମ୍ କରୁନୁ, ବଟ୍ ପୁରା କମ୍ପ୍ଲିଟଲି ଏଇଥିରେ ଡିପେଣ୍ଡ କରିବାଟା ଟିକେ ରିସ୍କ ହବ, ବଟ୍ ଯଦି ବି କିଏ କରିବାକୁ ଚାହୁଁଛନ୍ତି ପାଠ ସହିତ କି ନିଜ ଜବ୍ ସହିତ, ଷ୍ଟାର୍ଟ କରିଦିଅନ୍ତୁ, ଏଇ ଜିନିଷ ପାଇଁ କିଛି ଠିକ୍ ନାହିଁ, ଯେତେ ଜଲ୍ଦି ଷ୍ଟାର୍ଟ କରିବେ ସେତେ ଭଲ, ଯିଏ ବି ଇଣ୍ଟରେଷ୍ଟେଡ ଅଛନ୍ତି ପ୍ଲିଜ ଷ୍ଟାର୍ଟ କରନ୍ତୁ, ବହୁତ ହିଁ ଭଲ।
1: ବହୁତ ସୁନ୍ଦର ସୁନ୍ଦର କଥା କହିଲେ ଆପଣ, ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ ଆଜି କଥା ହେଇ, ଏତେ ସବୁ ବାର୍ତ୍ତା ଦେଲେ ଆମ ଶ୍ରୋତାବନ୍ଧୁମାନଙ୍କ ପାଇଁ, ଆଉ ଜଣେ ଷ୍ଟାଣ୍ଡ ଅପ୍ କମେଡିଆନର ଜୀବନ କେତେ କଷ୍ଟମୟ ହୋଇଥାଏ ତାହା ଆପଣ ଜଣାଇଲେ, ସେଥିପାଇଁ ଆମ ଆକାଶବାଣୀ ବ୍ରହ୍ମପୁର ତରଫରୁ, ଆମ ଯୁବବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ, ଥ୍ୟାଙ୍କ ୟୁ ସୋ ମଚ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ଏବଂ ଇଂରେଜୀରେ ସମ୍ବାଦ ଶୁଣୁଛି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ ହିନ୍ଦୀରେ ଏବଂ ଇଂରେଜୀରେ ସମ୍ବାଦ ରେଲକ୍ରି ଶୁଣିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:10। ଶ୍ରୋତାନ୍ତ ବର୍ତ୍ତମାନ ଶୁଣନ୍ତୁ ଆଜି ଏବଂ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାରିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:15 ଶୁଣିବେ ଶ୍ରୀରାମଚରିତ ମାନସ, ପରେ ଶୁଣାଇବୁ ଦେଶଭକ୍ତି ଦୁଇଟିଏ। ସନ୍ଧ୍ୟା 6:30 ଶୁଣିବେ ଓଡ଼ିଆ ଆଲବମ୍ର ଗୀତ। ରାତି 7:00 ରହିଛି କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରେଲକ୍ରିଶନ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ରହିଛି କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ, ପରେ ଶୁଣାଇବୁ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ରାତି 8:15।

ଆସନ୍ତାକାଲି ଆପଣ ପାଞ୍ଚଟା ଶୁଣିବେ କେତେ ଓଡ଼ିଆ ଭକ୍ତି ଗୀତ, ପରେ ଶୁଣିବେ ପାଞ୍ଚଟା ବାଜି ତିରିଶ ମିନିଟ୍ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ସନ୍ଧ୍ୟା ଛଅଟା ବାଜି ପନ୍ଦର ମିନିଟ୍ ଶୁଣିବେ ସନ୍ଥ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସର ପଞ୍ଚାଣିତମ ଭାଗ, ପରେ ଶୁଣିବେ ଦେଶଭକ୍ତିଟି ସନ୍ଧ୍ୟା ଛଅଟା ବାଜି ପଚିଶ ମିନିଟ୍ରେ, ରାତି ସାତଟାରେ ଶୁଣିବେ କେତେ ଓଡ଼ିଆ ଚଳଚ୍ଚିତ୍ରର ଗୀତ କିଶାନ ରହିଛି ରାତି ସାତଟା ବାଜି ତିରିଶ ମିନିଟ୍ରେ, ରାତି ଆଠଟାରେ ପ୍ରଚାର କରିବୁ କେତେ ହିନ୍ଦୀ ଚଳଚ୍ଚିତ୍ର ଗୀତ, ସମାଚାର ଦର୍ପଣ ଶୁଣିବେ ରାତି ଆଠଟା ବାଜି ତିରିଶ ମିନିଟ୍ରେ, ରାତି ନଅଟାରେ ଶୁଣିବେ ବିବିଧ ଭାଷୀ କାର୍ଯ୍ୟକ୍ରମ, ରାତି ଦଶଟାରେ ପ୍ରଚାର କରିବୁ ନାଟକ ବାଇଶ ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାକାନ୍ତ ନନ୍ଦ, ଲେଖି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତା ଦେଇଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:15 ବର୍ତ୍ତମାନ ପ୍ରଚାର କରୁଛୁ ଧାରାବାହିକ ଶ୍ରୀ ରାମଚନ୍ଦ୍ର ମାନସ।
1: एपिसोड नंबर 94।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଭୋଇ ସେବକମାନଙ୍କ ଦ୍ୱାରା ଚାରମାଳ ବନ୍ଧା କାର୍ଯ୍ୟ ଜାରି ରହିଛି। ଏହାପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ଓ ମଙ୍ଗାର୍ପଣ କରାଯାଇ ଗୋଟି ପହଣ୍ଡିର ଆଡ଼ପ ମଣ୍ଡପକୁ ବିଜେ କରାଯିବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅଭଡ଼ା ଉପଲବ୍ଧ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।
1: ଆଡ଼ପ ମଣ୍ଡପ ପହଣ୍ଡିରେ ମହାପ୍ରଭୁ ଏବଂ ସମସ୍ତ ରଥତ୍ରୟରେ ଅବସ୍ଥାପିତ ଶ୍ରୀବିଗ୍ରହମାନେ ଆଡ଼ପ ମଣ୍ଡପକୁ ଯିବେ। ତେଣୁ ଆସନ୍ତାକାଲି ଯେହେତୁ ଆଡ଼ପ ମଣ୍ଡପ ବିଜେ କଲା ପରେ ଆଡ଼ପ ଅଭଡ଼ା ବାହାରିବ, ତେଣୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ଆସିବା, ତେଣୁ ଆମେ ଆଶା କରିବୁ ସମସ୍ତଙ୍କ ସହଯୋଗରେ ଯେଉଁ ବି ଶ୍ରଦ୍ଧାଳୁ ଭକ୍ତ ଆସିବେ ଗୋଟେ ସୁଖଦ ଅନୁଭୂତି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିବେ। ବିଗତ ବୈଠକ ପରେ ଆଜି ଆମେ ତାର ଜଏଣ୍ଟ କୋଡିନେସନ ମିଟିଂ କରିଛୁ, ପ୍ରସ୍ତୁତିକରଣ ସରିଛି, ତେଣୁ ସେହି ବୈଷୟିକ

0: ପର୍ଯ୍ୟନ୍ତ ପହଞ୍ଚି ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ମାସରେ ଇନ୍ଭେଷ୍ଟର୍ସ ରୋଡ୍ ଶୋ ଆୟୋଜିତ ହେବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚୁଣ ମାଝୀ ରୋଡ୍ ଶୋରେ ଓଡ଼ିଶା ଦଳର ନେତୃତ୍ୱ ନେବେ। ଏଥିରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ। ଗତ 2 ବର୍ଷ ମଧ୍ୟରେ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ହେବା ସହିତ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନିୟମିତ ପୁଞ୍ଜିନିବେଶ, ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେବା ସହିତ ସମୀକ୍ଷା କରୁଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ଶିଳ୍ପାନୁକୂଳ ଦକ୍ଷତା ପ୍ରଦାନ ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ଅଭିଷେକ ହଲ୍ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରବଣ ଶକ୍ତି ବାଧିତ ବାଳିକାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରବଣ ଶକ୍ତି ବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ଶିଳ୍ପ କ୍ଷେତ୍ର ସହ ସେମାନଙ୍କୁ ଯୋଡ଼ିବା ପାଇଁ ଆଗାମୀ ଦିନରେ ପ୍ରୟାସ କରାଯିବ। ଏହାଦ୍ୱାରା ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସମ୍ମାନଜନକ ଜୀବନଯାପନ କରିପାରିବେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଯୋଗଦେଇ କହିଛନ୍ତି ସ୍ନାତକ ଡାକ୍ତରମାନଙ୍କୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି।
1: देश का भविष्य है। हम सभी एक स्वस्थ भारत के जरिए एक विकसित भारत 2047 बनाने की दिशा में अग्रसर हैं और मैं यही उम्मीद करती हूं कि ये सभी बच्चे जब अपनी प्रैक्टिस प्रारंभ करें तो देश के हर नागरिक के प्रति मन में सेवा भाव के साथ काम करें।
0: କେନ୍ଦ୍ର ସରକାର ଏମ୍ସରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉନ୍ନତ ଚିକିତ୍ସା ଓ ଗବେଷଣା ସୁଯୋଗ ପ୍ରଦାନ କରୁଛନ୍ତି। ସୁଲଭ ସ୍ୱାସ୍ଥ୍ୟସେବା ପ୍ରତି କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ମତବ୍ୟକ୍ତ କରି ଶ୍ରୀମତୀ ପଟେଲ କହିଛନ୍ତି ଡିଜିଟାଲ ସ୍ୱାସ୍ଥ୍ୟ ପଦକ୍ଷେପ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ମେଡିକାଲ ସିଟ୍ ଏବଂ 85,000 ସ୍ନାତକୋତ୍ତର ସିଟ୍ ରହିଛି। କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ ଆଜି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କାର୍ତ୍ତିକ ଆର୍ୟନ ଓ ମାମୁଟିଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ଭାବେ ଚୟନ କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ରାଜକୁମାର ରାଓଙ୍କ ଅଭିନୀତ ଶ୍ରୀକାନ୍ତକୁ ଶ୍ରେଷ୍ଠ ହିନ୍ଦୀ ସିନେମା ଭାବେ ଚୟନ କରାଯାଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗ ଚିକିତ୍ସା ସୁବିଧା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଚଳିତ ବର୍ଷ ବଜେଟ୍ରେ ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନା ସାମିଲ ହୋଇଛି। ଏଥିସହିତ 121 ପ୍ୟାକେଜ୍କୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କର୍କଟ ରୋଗର ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ବାହ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୋରମ ପାଢ଼ୀ ଏବଂ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ଶୁଭାରମ୍ଭ କରିଛନ୍ତି। ରଣପୁର ଅଞ୍ଚଳରେ ସଂସ୍କୃତି ଓ ବିକାଶର ଧାରା ନିରନ୍ତର ଆଗକୁ ବଢ଼ିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧିକୁ ନେଇ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହ

0: ଉତ୍ସର୍ଗୀକୃତ ସଫେଇ କର୍ମଚାରୀ ଅଭିଯାନର କର୍ଣ୍ଣଧାର ସାଜିଛନ୍ତି। ମୌସୁମୀ ବର୍ଷା ପରିସ୍ଥିତି ସତ୍ତ୍ୱେ ବର୍ତ୍ତମାନ ପରିବେଶକୁ ସ୍ୱଚ୍ଛ, ସୁରକ୍ଷିତ, ଆରାମଦାୟକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ପୁରୀ ମହାନଗର ନିଗମ ପକ୍ଷରୁ ଏକ ବୃହତ ନାଗରିକ ସେବା ଯୋଜନା ଆରମ୍ଭ କରାଯାଇଛି। ଏହି ଅଭିଯାନରେ 1451 ଜଣ ସଫେଇ କର୍ମଚାରୀ, 570 ଆବର୍ଜନା ସଂଗ୍ରହ ଗାଡ଼ି, 15 ସେସ୍ପୁଲ୍ ଗାଡ଼ି ଏବଂ 3 ମେକାନିକାଲ୍ ରୋଡ୍ ସୁଇପିଂ ମେସିନ୍ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରାୟ 1600 ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି। 3000 ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକୀକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 610.21 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 84,767 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 32,608 ଘନଫୁଟ ଜଳ ନିଷ୍କାସିତ ହେଉଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାରେ ଜଳସ୍ତର ବିପଦ ସଂକେତ ତଳେ ଥିବାବେଳେ ଶାଖା ନଦୀ ଗେଙ୍ଗୁଟି, କୋଚିଳା, ରେବ, କପାଳୀ, କଣ୍ଡିଆରେ ବନ୍ୟା ଜଳ ପ୍ରବେଶ କରିଛି। ଜିଲ୍ଲାର 7 ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଚାଷଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନିଧି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ର ସରକାରଙ୍କ ଭବିଷ୍ୟମୁଖୀ ସଂସ୍କାର ମାଧ୍ୟମରେ ଭାରତ ମହାକାଶ କ୍ଷେତ୍ର ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରୁଛି। ଘରୋଇ ଭାବେ ବିକଶିତ ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ପହଞ୍ଚିଛି। ଆଗମନ ମିଶନ ଅଂଶସ୍ୱରୂପ ଏହି ଯାନ ପୃଥିବୀ ପୃଷ୍ଠରୁ 450 କିଲୋମିଟର ଉର୍ଦ୍ଧ୍ୱରେ ଏକ ପେଲୋଡ଼କୁ ସଫଳତାର ସହ କକ୍ଷପଥରେ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଆଜି ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଘରୋଇ ଷ୍ଟାର୍ଟଅପ୍ କମ୍ପାନୀ ସ୍କାଇରୁଟ୍ ଏରୋସ୍ପେସ୍ ଏହି ଯାନକୁ ବିକଶିତ କରିଛି। ମହାକାଶକୁ ଏକ ପେଲୋଡ୍ ଉତ୍କ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କାଇରୁଟ୍ ଏରୋସ୍ପେସ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟେଲିଫୋନ୍ ମାଧ୍ୟମରେ ଶ୍ରୀ ମୋଦି ସେମାନଙ୍କ ସହିତ କଥାବାର୍ତ୍ତା ହେବା ସହ ଏହି ଯାନ ସହ ଜଡ଼ିତ ଅଂଶୀଦାରଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ଶ୍ରୀ ମୋଦି ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ କେନ୍ଦ୍ର

ମହାକାଶ କ୍ଷେତ୍ରରେ ବର୍ଦ୍ଧିତ ଘରୋଇ ଅଂଶଗ୍ରହଣକୁ ଏହା ପ୍ରମାଣ କରିବା ସହ ନବସୃଜନର ଦ୍ରୁତ ପ୍ରସାରକୁ ପ୍ରତିଫଳନ କରୁଛି। ସରକାରୀ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାର ଦେଶର ମହାକାଶ ଅର୍ଥନୀତିକୁ ଅଭିବୃଦ୍ଧି ପ୍ରଦାନ କରୁଛି। ଦେଶ ମହାକାଶ କ୍ଷେତ୍ର ଏବେ ପ୍ରାୟ 8.4 ବିଲିୟନ ଆମେରିକୀୟ ଡଲାର ରହିଥିବା ବେଳେ ଆସନ୍ତା 2030 ସୁଦ୍ଧା ପାଖାପାଖି 40-45 ବିଲିୟନ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। 2040 ସୁଦ୍ଧା ଏହାକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ପେସ୍ ସରକାରୀ ପ୍ରତିଷ୍ଠାନ ଏବଂ ବେସରକାରୀ ସହଯୋଗ ମାଧ୍ୟମରେ ମହାକାଶ କ୍ଷେତ୍ର ପାଇଁ ଏକ ସ୍ୱୟଂଚାଳିତ ସିଙ୍ଗିଲ୍ ୱିଣ୍ଡୋ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଗତ ଜୁନ୍ ମାସ ସୁଦ୍ଧା ଏହି କେନ୍ଦ୍ର ଅଧୀନରେ 4,500ରୁ ଅଧିକ ସଂଗଠନ ପଞ୍ଜୀକୃତ ହୋଇଛନ୍ତି। ଏହି କେନ୍ଦ୍ର ଫେବୃଆରୀ ସୁଦ୍ଧା 150 ଆମେରିକୀୟ ଡଲାର ନିବେଶକୁ ସୁଗମ କରିପାରିଛି। ମହାକାଶ ଷ୍ଟାର୍ଟଅପ୍ ଏବଂ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଇନ୍ ସ୍ପେସ୍ ଭିତ୍ତିଭୂମି ପାଣ୍ଠି ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିପାଇଁ 1,000 କୋଟି ଟଙ୍କାର ଏକ ଭେଞ୍ଚର କ୍ୟାପିଟାଲ ପାଣ୍ଠି ପ୍ରସ୍ତୁତ କରାଯାଇଛି। ଗତ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ପାଣ୍ଠି ଆସନ୍ତା 2029-30 ଆର୍ଥିକ ବର୍ଷ ଅର୍ଥାତ୍ 5 ବର୍ଷ ପାଇଁ ଜାରି ରହିବ। ପାଣ୍ଠି ଅଧୀନରେ ବାର୍ଷିକ ନିବେଶ 100 କୋଟିରୁ 250 କୋଟି ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ପେସ୍ ଅଧୀନରେ 500 କୋଟି ଟଙ୍କାର ପ୍ରଯୁକ୍ତି ବିଦ୍ୟା ଗ୍ରହଣୀୟ ପାଣ୍ଠି ପ୍ରଚଳନ କରାଯାଇଛି। ମହାକାଶ କ୍ଷେତ୍ର ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିକୁ ଅଧିକ ନିବେଶକ ଅନୁକୂଳ କରିବା ପାଇଁ ସରକାର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ମାଧ୍ୟମରେ ସାଟେଲାଇଟ୍ ଉତ୍ପାଦନ ଏବଂ ପରିଚାଳନାରେ ସ୍ୱୟଂଚାଳିତ ଭାବେ 74% ପର୍ଯ୍ୟନ୍ତ ବିଦେଶୀ ନିବେଶର ସୁବିଧା ରହିଛି। ସେହିପରି ପ୍ରକ୍ଷେପଣ ଯାନ ଏବଂ ମହାକାଶ କେନ୍ଦ୍ର ପାଇଁ 49% ଏବଂ ସାଟେଲାଇଟ୍ ଉତ୍ପାଦନ ଓ ଉପପ୍ରଣାଳୀ ନିର୍ମାଣରେ 100% ପର୍ଯ୍ୟନ୍ତ ବିଦେଶୀ ନିବେଶ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଏଭଳି ସଂସ୍କାରମୂଳକ ପଦକ୍ଷେପ ଦେଶର ମହାକାଶ କ୍ଷେତ୍ରରେ ବ୍ୟବସାୟ କରିବା ସହଜତାକୁ ଅଧିକ ତ୍ୱରାନ୍ୱିତ କରିବା ଆଶା କରାଯାଉଛି। ଅନ୍ୟ ପ୍ରକାରେ କହିଲେ ଭାରତର ମହାକାଶ କ୍ଷେତ୍ର ଏକ ନୂତନ ଯୁଗର ଦ୍ୱାର ଦେଶରେ ଠିଆ ହୋଇଛି। ଏ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବିଶ୍ୱ ମହାକାଶ ଶକ୍ତି ଏବଂ ଏ କ୍ଷେତ୍ରର ଭବିଷ୍ୟତ ଅର୍ଥନୀତିରେ ଭାରତକୁ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉପସ୍ଥାପନ କରିବ।

0: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 7:00 ଶୁଣନ୍ତୁ ବର୍ତ୍ତମାନ ଶୁଣନ୍ତୁ କେତେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଥମେ ଶୁଣନ୍ତୁ କନ୍ୟାଦାନ ଚଳଚ୍ଚିତ୍ରରୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ ରଚନା ଅରୁଣ ମନ୍ତ୍ରୀ
1: ଭୋଳା ତମ ଆଉ କେତେ ଦୂର
2: ଏଇ ତ

ପରବର୍ତ୍ତୀ ଗୀତରେ ଶୁଣନ୍ତୁ। ମମତା ମାଗିବ ଚଳଚ୍ଚିତ୍ରରୁ ଗାଇଛନ୍ତି ମହମ୍ମଦ ଅଜିଜ, ରଚନା ଅକ୍ଷୟ ମହାନ୍ତି।

ଶେଷଗୀତି ଶୁଣନ୍ତୁ ଫୁଲଚନ୍ଦନ ଚଳଚ୍ଚିତ୍ରରୁ। ଗୀତଟି ଗାଇଛନ୍ତି ଅକ୍ଷୟ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ମହାନ୍ତି।

ଶେଷ ଗୀତି ଶୁଣନ୍ତୁ ଫୁଲଚନ୍ଦନ ଚଳଚ୍ଚିତ୍ରରୁ। ଗୀତଟି ଗାଇଛନ୍ତି ଅକ୍ଷୟ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ମହାନ୍ତି।

ଗତ ଶହେ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି।

ଇଣ୍ଡିଆ ପୋଷ୍ଟର ସରକାରୀ ମାସ୍କଟ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଡାକ ବିଭାଗ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଇନୋଭେଟ୍ ଇଣ୍ଡିଆ ମାଇଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏଥିପାଇଁ ପ୍ରସ୍ତୁତ ଡିଜାଇନ୍ ଦାଖଲ କରିବାକୁ କୁହାଯାଇଛି। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ସ୍ୱତନ୍ତ୍ର ମାସ୍କଟ ପ୍ରସ୍ତୁତି, ଯାହାକି ବିଭାଗ ଉପରେ ଥିବା ବିଶ୍ୱାସ, ନିର୍ଭରଯୋଗ୍ୟତା, ସେବା ଏବଂ ଡିଜିଟାଲ୍ ନବସୃଜନକୁ ପ୍ରତିଫଳନ କରିପାରିବ। ଡାକ ବିଭାଗ କହିଛି ଏହି ପ୍ରତିଯୋଗିତା ସମାଜର ସବୁବର୍ଗର ଲୋକଙ୍କ ପାଇଁ ଉନ୍ମୁକ୍ତ ରହିଛି। ପ୍ଲାଟଫର୍ମ ମାଧ୍ୟମରେ ଏକ ମାସ୍କଟ ପ୍ରସ୍ତୁତି ସହ ଏହାର ନାମ ଏବଂ ସଂକ୍ଷିପ୍ତ ବିବରଣୀ ଦାଖଲ କରିବାକୁ ପଡ଼ିବ। ଆସନ୍ତା ମାସ 15 ପର୍ଯ୍ୟନ୍ତ ଏଥିପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଶ୍ରେଷ୍ଠ ବିବେଚିତ 3 ମାସ୍କଟକୁ ବିଭାଗ ପକ୍ଷରୁ 85,000, 50,000 ଏବଂ 25,000 ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀ, କଳାକାର, ସୃଜନଶୀଳ ବୃତ୍ତିଗତଙ୍କୁ ଏଥିରେ ଅଂଶଗ୍ରହଣ କରିବା ଲାଗି ଡାକ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ତିଆରି ତଥା ପ୍ରକ୍ରିୟାକରଣ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟି 8 ମୃତ୍ୟୁ ହୋଇଛି। ରାମଲ ଗାତ୍ରାଡ଼ ରୋଡ୍ସ୍ଥିତ ଏହି କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ଅନ୍ୟ 10 ଆହତ ହୋଇଛନ୍ତି। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ 8 ମୃତଦେହ ଉଦ୍ଧାର କରିଥିବା ବେଳେ ଜଳୁଥିବା ସ୍ଥାନରେ ଅଟକି ରହିଥିବା ଆହତଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ରାମନଗର ଡେରାଡୁନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି

0: ଆରଏମ୍ସିର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶିଶୁମାନଙ୍କ ସ୍ଥାନ ବିଦ୍ୟାଳୟରେ କୌଣସି କାରଖାନା ଦୋକାନ କିମ୍ବା ବିପଦପୂର୍ଣ୍ଣ କାର୍ଯ୍ୟସ୍ଥଳରେ ନୁହେଁ। ସଭାରେ ଜିଲ୍ଲାକୁ କିପରି ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ସେ ନେଇ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏ ସମ୍ବନ୍ଧରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀମନ୍ତ ଜେନା କହନ୍ତି,
1: ଚାଇଲ୍ଡ ପ୍ରୋଟେକ୍ସନ ମେକାନିଜିମ ହିସାବରେ ପ୍ରାୟ ଆମର ପ୍ରତି ବ୍ଲକରେ ଏବଂ ପଞ୍ଚାୟତରେ ଚାଇଲ୍ଡ ପ୍ରୋଟେକ୍ସନ କମିଟି ଅଛି। ଏହି କମିଟି ମାନଙ୍କୁ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି। ତା ଛଡ଼ା ଆମେ ବିଭିନ୍ନ ପ୍ରକାର ଆୱାରନେସ୍ କାମ କରୁଛୁ, ସଚେତନତା କାମ କରୁଛୁ, ବିଶେଷ କରି ଚାଇଲ୍ଡ ଲେବର ଉପରେ ପିଲାମାନଙ୍କୁ କେମିତି ସ୍କୁଲକୁ ଅଣାଯିବ ସେ ଦିଗରେ ମଧ୍ୟ କାମ କରୁଛୁ। ଜିଲ୍ଲାସ୍ତରୀୟ ଯୋଉ ସଚେତନତା କାର୍ଯ୍ୟକ୍ରମ ହଉଛି, ଯେମିତି ଯତ୍ରା ହେଲା, ତୋଷାଳୀ ମେଳା ହେଲା, ସେଠି ମଧ୍ୟ ଆମର ଚାଇଲ୍ଡ ଲାଇନ୍ ତରଫରୁ ଏବଂ ଡିସିପି ୟୁନିଟ୍ ତରଫରୁ ଷ୍ଟଲ ଲାଗୁଛି ଏବଂ ଲିଫ୍ଲେଟ୍ ସବୁ ଦିଆହଉଛି। ଆଉ ବଡ଼ ବଡ଼ ଜାଗାରେ ମଧ୍ୟ ବିଶେଷ କରି ସୁନ୍ଦରଗଡ଼ରେ ଶିଶୁ ଶ୍ରମିକ ଉଚ୍ଛେଦ କରିବା ପାଇଁ ସୁନ୍ଦରଗଡ଼ ଯେହେତୁ ଟ୍ରାଇବାଲ ଡୋମିନେଟେଡ୍ ଏରିଆ, ଆଉ ଏଠି ବିଶେଷ କରି ରାଉରକେଲା କୋଡ଼ ସାଇଡ୍ରେ ଫ୍ଲୋଟିଂ ପପୁଲେସନ୍ ରହୁଛନ୍ତି, ତେଣୁ ବାହାରୁ ଆସୁଛନ୍ତି ବହୁତ। ଏବଂ ଯେହେତୁ ରେଲୱେ ଲାଇନ୍ ରହୁଛି,

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1-4555 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ସୁସ୍ଥ ପରିବେଶ ଦେଖାଦେଲେ ଆମେ ସ୍ୱଚ୍ଛ ପରିବେଶରେ ରହୁଛୁ ବୋଲି ହୃଦୟଙ୍ଗମ କରିବା। ଆଜିକାଲି ଗଛର ଅଭାବ ଦେଖାଦେଉଛି, ଯାହାଦ୍ୱାରା ମାଟି ପାଣି ପବନ ପରି ଆମ ଜୀବନଦାୟକ ପଦାର୍ଥ ପ୍ରଦୂଷିତ ହେବାରେ ଲାଗିଛି। ଆମ ଜୀବନଶୈଳୀ ପ୍ରଭାବିତ ହେଉଛି, ଚାଷ କାର୍ଯ୍ୟ ତଥା ଆମ ପ୍ରଗତି କ୍ଷେତ୍ରରେ ବାଧା ଉପୁଜୁଛି। ତେଣୁ ଏତେ ଅନିୟମିତତାକୁ ଆମେ କାହିଁକି ବରଦାସ୍ତ କରିବା? ଆମେ ଯେହେତୁ ଶିକ୍ଷିତ ଆଉ ଜାଣିବାର, ତେବେ ଚାଲନ୍ତୁ ନା ସ୍ୱଚ୍ଛ ସୁନ୍ଦର ପରିବେଶର ପରିକଳ୍ପନା କରି ଗଛ ଲଗେଇବା ପାଇଁ ଅଣ୍ଟା ଭିଡ଼ିବା। ପରିବେଶ ହିତ ପାଇଁ ରାଜ୍ୟ ବନ ବିଭାଗ ଯେଉଁ ପଦକ୍ଷେପ ହାତକୁ ନେଉଛି ତାକୁ ଫଳପ୍ରଦ କରିବା ପାଇଁ ଆଗେଇ ଆସିବା। ତା ଛଡ଼ା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଜାଣି ଏଥିରୁ ଲାଭ ପାଇବା ପାଇଁ ନିଜର ଭୂମିକାକୁ ସାବ୍ୟସ୍ତ କରିବା। ଏମିତି ସଚେତନ ମନୋଭାବ ନେଇ କାର୍ଯ୍ୟ କଲେ ଆମ ପରିବେଶ ନିଶ୍ଚୟ ସବୁଜ ବନାନୀରେ ପୂରି ଉଠିବ, ଆଉ ଆମେମାନେ ଏକ ବିଶୁଦ୍ଧ ପରିବେଶରେ ବସବାସ କରି ପ୍ରକୃତିର ଅବଦାନକୁ ଉପଭୋଗ କରିପାରିବା।

0: କରିଦେଇକି ମଧ୍ୟ ସେଠି ଆମେ ମୃତ୍ତିକା ସଂରକ୍ଷଣ କରିପାରିବା ଏବଂ ଜଳ ମଧ୍ୟ ସଂରକ୍ଷଣ କରିପାରିବା। ତାପରେ ପରକ୍ଲୋସନ ଛୋଟ ଛୋଟ ପିଟ୍ ମଧ୍ୟ ବିଭିନ୍ନ ପ୍ଲାଣ୍ଟେସନ ଏରିଆ ଭିତରେ 5 ଫୁଟ୍ by 5 ଫୁଟ୍ କି 10 ଫୁଟ୍ by 10 ଫୁଟ୍ ଛୋଟ ଛୋଟ ପିଟ୍ କରାଯାଏ ଏବଂ ଗଲି ପ୍ଲଗିଂ ମଧ୍ୟ ବିଭିନ୍ନ ଜାଗାରେ କରାଯାଏ ଯେଉଁଠି ପାଣି ଜୋରରେ ଗଡ଼ି ଆସୁଛି ସେଠି ମୃତ୍ତିକା କ୍ଷୟ ହୋଇଛି ସେ ଜାଗାରେ ମଧ୍ୟ ଏଭଳି ସଏଲ ମଶ୍ଚର କନଜପ୍ସନ। ସହରାଞ୍ଚଳ ବନୀକରଣରେ ଟାଉନ ମାନଙ୍କରେ ଯେଉଁ ଗଛ ଲଗାଯାଉଛି ଆପଣ ଅରବାନ ପ୍ଲାଣ୍ଟେସନ ତାକୁ କୁହାଯାଉଛି। ବିଭିନ୍ନ ଜାଗାରେ କଟକ ହଉ ଭୁବନେଶ୍ୱର ହଉ କେନ୍ଦ୍ରାପଡ଼ା ଜଗତସିଂହପୁର ଏବଂ ରାଉରକେଲା ସମ୍ବଲପୁର ବିଭିନ୍ନ ଜାଗାରେ ସବୁ ଆମର ଅରବାନ ପ୍ଲାଣ୍ଟେସନ ସ୍କିମରେ ମଧ୍ୟ ଗଛ
1: ଲଗାଯାଉଛି।
0: ସହରରେ ଗଛ ସଂଖ୍ୟା ରହିବା ଦରକାର, ଗ୍ରୀନ ମାସ୍ ଡେଭଲପ ହେବା ଦରକାର। ସେ ଜାଗାରେ ମଧ୍ୟ ଆପଣ ସ୍ପେଶାଲ କେୟାର ନିଆଯାଉଛି, ଚାରିପଟେ ତାର ଫେନ୍ସିଂ କରାଯାଉଛି ଯାହାଫଳରେ ସେଠି ଗାଈ ଗୋରୁ କିମ୍ବା ଅନ୍ୟ ନପଶି ସେଠି ନଷ୍ଟ ହୋଇପାରିବ ନାହିଁ। ପଥ ପାର୍ଶ୍ୱ ପରିକ୍ରମା ମଧ୍ୟ ଗୋଟେ ସ୍କିମ୍ ରହିଛି, ସେଠି ମଧ୍ୟ ବିଭିନ୍ନ ପ୍ଲାଣ୍ଟେସନ ଯୋଉ କରାଯାଉଛି, ବିଭିନ୍ନ ରୋଡ୍ ପ୍ଲାଣ୍ଟେସନ କରାଯାଉଛି, ଗୋଟେ ଗଛରେ ମଧ୍ୟ ତାର ଫେନ୍ସିଂ କରାଯାଉଛି, ଗୋଟେ ଇଣ୍ଡିଭିଜୁଆଲ ଗଛ ମଧ୍ୟ ସେଠି ଫେନ୍ସିଂ କରାଯାଉଛି। 5000 ଗଛ କୋଉ ଜାଗାରେ ଲଗା ହେଇଥିବ ଅରବାନ ପ୍ଲାଣ୍ଟେସନ ସେଠି ମଧ୍ୟ ଚାରିପଟେ ବାରବେଡର ଫେନ୍ସିଂ ମଧ୍ୟ ଦିଆଯାଉଛି। ତା ସହିତ ଗୁଜୁରା ଜଙ୍ଗଲ ପୁନରୁଦ୍ଧାର କୁହାଯାଉଛି, ସେଠି ମଧ୍ୟ 200 to 800 ପର୍ଯ୍ୟନ୍ତ ମଧ୍ୟ ଲଗାଇ ସେ ଜାଗାକୁ ରିଷ୍ଟକ୍ ଆଉ ଥରେ କରାଯାଉଛି। ଏଇ ଯୋଉ ଆମର ପ୍ଲାଣ୍ଟେସନ ଆକ୍ଟିଭିଟି ଆପଣ ଦେଖୁଛନ୍ତି, ଆମର ବ୍ଲକ ପ୍ଲାଣ୍ଟେସନ ସାଧାରଣତଃ 1600 ଗଛ ଲାଗିଥାଏ ଏବଂ ଅରବାନ ପ୍ଲାଣ୍ଟେସନ ସେ ଜାଗାରେ ଯେତିକି ଫାଙ୍କା ଥିବ ସେ ଜାଗାରେ ଲାଗିବ। ଏବଂ ପଥ ପାର୍ଶ୍ୱ ବନୀକରଣରେ ଆପଣ ସାଧାରଣତଃ 4 meter ଗ୍ୟାପ୍ରେ ଗଛ ଲାଗିଥାଏ ଏବଂ ଗୋଟେ ରନିଂ କିଲୋମିଟର ଆପଣଙ୍କର 250 ଗଛ ଲାଗିଥାଏ। ଲୋକମାନଙ୍କୁ ମଧ୍ୟ ବାମ୍ବୁ ପ୍ଲାଣ୍ଟେସନ ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି, ନ୍ୟାସନାଲ ବାମ୍ବୁ ପ୍ରୋଗ୍ରାମ ମଧ୍ୟ ଦିଆଯାଉଛି ଏବଂ ଡିପାର୍ଟମେଣ୍ଟ ମଧ୍ୟ ବାମ୍ବୁ ସବୁ ପ୍ଲାଣ୍ଟେସନ କରୁଛି। ତା ସହିତ ଏଇ ଯୋଉ ବୃକ୍ଷରୋପଣ କାର୍ଯ୍ୟକ୍ରମ କେବଳ ସରକାରୀ ସ୍ତରରେ ହେଉନି ଏବଂ ବିଭିନ୍ନ ଡିପାର୍ଟମେଣ୍ଟ ମଧ୍ୟ କରୁଛି, ଫରେଷ୍ଟ ଡିପାର୍ଟମେଣ୍ଟ କରୁଛି, ସଏଲ କମିଶନ ଡିପାର୍ଟମେଣ୍ଟ କରୁଛି, ହର୍ଟିକଲଚର ଡିପାର୍ଟମେଣ୍ଟ ମଧ୍ୟ କରୁଛି। 2-3 ବର୍ଷ ହେବ ଆମର ବିଭିନ୍ନ ସ୍କିମରେ ମଧ୍ୟ ଲୋକମାନଙ୍କୁ ମାଗଣା ଚାରା ଦିଆଯାଉଛି, ଲୋକମାନେ ମଧ୍ୟ ବିଭିନ୍ନ ଚାରା ଶୁଣୁଛନ୍ତି, ସେମାନଙ୍କୁ କାହାକୁ 50 କାହାକୁ 20 କାହାକୁ 100 ଯୋଉ ଚାରା ଦିଆଯାଇଛି ସେମାନେ ମଧ୍ୟ ତାଙ୍କ ନିଜ ବାରିଆରେ କି ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି। ଏଇ ଯୋଉ ପ୍ଲାଣ୍ଟେସନ ଆକ୍ଟିଭିଟି ସବୁ ରହିଛି, କେମିତି ପିଟ୍ ଖୋଳିବେ, କେମିତି ଗଛ ପୋତିବେ ଏବଂ କେମିତି ସାର ଦେବେ, ସେମାନେ ମଧ୍ୟ ଗଛ ଯତ୍ନ ନେଇଥାନ୍ତି, ଯେମିତି ସରକାରୀ ସ୍ତରରେ ଅଫିସିଆଲ ମାନେ କରୁଛନ୍ତି ଏବଂ ପ୍ରାଇଭେଟ ଲୋକମାନେ ମଧ୍ୟ ଏଇ ଯୋଉ ଚାରା ନେଇ ସେମାନେ ମଧ୍ୟ ନିଜର ବାଡ଼ି ବଗିଚା ଲଗାଉଛନ୍ତି ଏବଂ ତାର ମଧ୍ୟ ଯତ୍ନ ନେଉଛନ୍ତି।
1: ଯେମିତି ଆପଣ କହିଲେ ଉଜୁଡ଼ା ଜଙ୍ଗଲ ଯୋଉଟା ରହିଛି ବା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ କି ପଥପା ସବୁ ବନୀକରଣ କାର୍ଯ୍ୟକ୍ରମ, ଯୋଉ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କର ସବୁ ରହିଛି ସେ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଆମେ ଦେଖୁଛେ କି ସେ ଗଛଟି ବଞ୍ଚିଲା ଏବଂ ତାର ଉପଯୁକ୍ତ ଯେମିତି ଆମେ ସାର ଦେବା କଥା, ଘାସ ବଛା କାମ, ଏଗୁଡ଼ା ସବୁ କେମିତି ପରିଚାଳନା କରନ୍ତି, କିଭଳି ଭାବରେ ସମ୍ଭବ ହୁଏ?
0: ଏଟା ସବୁ ଟାଇମଲି ସବୁ କାମ କରିବାକୁ ପଡ଼େ, ଯେମିତି ଡିସେମ୍ବର କି ନଭେମ୍ବର କିମ୍ବା ଜାନୁଆରୀ ମାସରୁ ନର୍ସରୀ କରାଯାଏ ଏବଂ ଚାରାଟା ମଧ୍ୟ ଲାଗେ 6-7 ମାସ ପଢିବା ପାଇଁ। ସେଭଳି ଭାବରେ ଏଇ ସବୁ ଟାଇମ ଅନୁସାରେ ଆପଣଙ୍କର ସାଇକ୍ଲିକ ପ୍ରୋସେସ କରାଯାଏ, ଚାରାଟା ଠିକ ହେଲା ଆପଣଙ୍କର ଜୁନ୍ 15 ଜୁନ୍ 20 ଭିତରେ ଚାରାଟା ଠିକ ହେଇଗଲା, ଚାରା ଯାଇକି ଆପଣ ପ୍ଲାଣ୍ଟେସନ ସାଇଟ୍ରେ ପହଞ୍ଚିଗଲା ଏବଂ ମାର୍ଚ୍ଚ ଏପ୍ରିଲ ଭିତରେ ଗାତ ଖୋଳାଟା ସରିଗଲେ ଭଲ। ଏବଂ ତା ସହିତ ଗଛ ଲଗା ପରେ ପରେ ଯେମିତି ୱିଡିଂ କରିବାକୁ ପଡିବ, ସଏଲ ୱାର୍କିଂ କରିବାକୁ ପଡିବ, ସଏଲ ମଶ୍ଚର କନଜର୍ଭେସନ ଆକ୍ଟିଭିଟି କରିବାକୁ ପଡିବ। ଏସବୁ ହେଇସାରିଲା ପରେ ପ୍ରଥମ କଥା ହେଉଛି ଆମେ ପ୍ରୋଟେକ୍ସନ କେମିତି ଦେବା ଗଛକୁ।
1: ପାହାଡ଼ରେ ସେଇଠି ଆପଣଙ୍କର ଗଛଟି ଲାଗିଗଲା, ତାକୁ ପୁଣି ସୁରକ୍ଷା ଦେବାକୁ ପଡିବ,
0: ସୁରକ୍ଷା ଆମର ପ୍ରୋବ୍ଲେମ ରହୁଛି। ଉଜୁଡ଼ା ଜଙ୍ଗଲ ଯୋଉଠି ଆମର ଗଛ ଲଗାଯାଉଛି ସେ ଜାଗାରେ ଆପଣଙ୍କର ଗ୍ରୀନ ଫେନ୍ସିଂ ଗୋଟେ କରାହଉଛି, ଆପଣ ବାଉଁଶ ଲଗାଉଛି, ତା ମଝିରେ ମଝିରେ ଆଗେ ଲଗାଯାଉଛି ଏବଂ ଡ୍ରାଇ ଫେନ୍ସିଂ ମଧ୍ୟ କରାହଉଛି। 2 ପ୍ରକାର ଫେନ୍ସିଂ କରାହଉଛି ଉଜୁଡ଼ା ଜଙ୍ଗଲର ପୁନଃଥରେ, ଡ୍ରାଇ ଫେନ୍ସିଂ ଏବଂ ଗ୍ରୀନ ଫେନ୍ସିଂ କରାହଉଛି।
1: ସେଟା କେମିତି କ'ଣ?
0: ସେଠି 2 ବାଉଁଶ ଲଗାଯିବ, ତା ମଝିରେ 3 ଆଗେ ଗଛ ଲଗାଯିବ, ଏମିତି ପ୍ଲାଣ୍ଟେସନ ଚାରିପଟେ ଆପଣଙ୍କ ବାଉଁଶ ଲଗାଯିବ ଏବଂ ଆଗେ ଲଗାଯିବ, ଆମେ କହୁଛୁ ଗ୍ରୀନ ଫେନ୍ସିଂ କହୁଛୁ। ତା ସହିତ ମଧ୍ୟ ଆପଣ ଡ୍ରାଇ ଫେନ୍ସିଂରେ ବିଭିନ୍ନ ଚାରିପଟୁ ବାଡ କରାଯିବ, ବାଉଁଶ ବାଡ କରାଯିବ କିମ୍ବା ବିଭିନ୍ନ ଟାପରେ ଝାଡି ବା 1 ଫୁଟ୍ ଚଉଡ଼ା 1 ଫୁଟ୍ ପୋଷ ମଧ୍ୟ 1 ଫୁଟ୍ ହେବା ଦରକାର ଏବଂ ବିଭିନ୍ନ ସ୍କିମ୍ର ବିଭିନ୍ନ ପ୍ରକାର ସବୁ ତାର ସବୁ ପ୍ଲାନିଂ ମଡେଲ ରହିଛି। ଯେଉଁ ଲଣ୍ଡା ପାହାଡ଼ର ବୃକ୍ଷରୋପଣଟେ ସେଠି ଆମର ପି ସାଇଜ୍ ମଧ୍ୟ ଆମେ 1.5 ଫୁଟ୍ ଏକା ନେଇଥାଉ, ସେ ଜାଗାରେ ଆପଣଙ୍କର ଫରେନ୍ ବାହାରୁ ମାଟି ଦିଆଯାଏ ସେଠି ଏବଂ ସାର ଦିଆଯାଏ, ଖତ ଦିଆଯାଏ। ମାର୍ଚ୍ଚ ମାସରୁ ସାଧାରଣତଃ ଆପଣଙ୍କର ପିଟ୍ ଗୁଡ଼ାକ ସରିବା

0: ଆସୁ ରଖାଯାଇଥାଏ। ଏଇ ଯୋଉ ପ୍ରୋଟେକ୍ସନ କରିବା ପାଇଁ ଯୋଉ ଥାନ୍ତି ପ୍ଲାଣ୍ଟେସନ ୱାଚର ମାନେ ଥାନ୍ତି, ତା ପରିବର୍ତ୍ତେ ମଧ୍ୟ ଯୋଉ ଜାଗାରେ ପ୍ଲାଣ୍ଟେସନ କରାଯାଇଥାଏ ସେ ଜାଗାରେ ଆପଣଙ୍କ ବିଭିନ୍ନ ପ୍ରକାର ଗାଁ ସବୁ ଥାଏ ଏବଂ ସେ ଲୋକମାନଙ୍କୁ ମଧ୍ୟ ଆୱାରନେସ୍ କ୍ରିଏଟ୍ କରାଯାଇ ଏଇ ଯୋଉ ପ୍ଲାଣ୍ଟେସନଟା କରାଯାଇଛି ତାର ମଧ୍ୟ ଦ୍ୱାରରକ୍ଷା କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଏ ଏବଂ ବିଭିନ୍ନ ପ୍ରକାର ଆମର ରହିଛି ସୁରକ୍ଷା ସମିତି ବହୁତ ଜାଗା ରହିଛି, ବିଭିନ୍ନ ଜାଗାରେ ଏନ୍ଜିଓ ମାନେ ମଧ୍ୟ ପ୍ଲାଣ୍ଟେସନ ସୁରକ୍ଷା କରୁଛନ୍ତି, ଗାଁର ଲୋକମାନେ ମଧ୍ୟ ପ୍ଲାଣ୍ଟେସନ ସବୁ ସୁରକ୍ଷା କରୁଛନ୍ତି, ସେମାନେ ମଧ୍ୟ ଆମର ଫାୟାର ପ୍ରୋଟେକ୍ସନରେ ଏବଂ ବିଭିନ୍ନ ଭିଏସ୍ଏସ୍ ମାନଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଥାଏ ଜଙ୍ଗଲ ଜଗି ଏବଂ ନୂଆ ପ୍ଲାଣ୍ଟେସନକୁ ମଧ୍ୟ ଜଗିବା ପାଇଁ।
1: ତେବେ ଜନସାଧାରଣଙ୍କର ଏଠି କିଭଳି ଭାବରେ ଭୂମିକା ରହିଛି, କାହିଁକି ନା ଯୋଉ ଚାରା ଧରନ୍ତୁ ସେମାନେ ନେଲେ ତାକୁ ବଞ୍ଚେଇବେ, ନହେଲେ ଆମେ ସେଠି ଖର୍ଚ୍ଚାନ୍ତ ହେଇଥିବା ସେ ଚାରା ଗୋଟେ ଉତ୍ପାଦନ କରିବା ପାଇଁ ଦେଖିଲା ବେଳକୁ ସେ ଚାରା ଆପଣଙ୍କୁ ମରିଯିବ, ଏ କ୍ଷେତ୍ରରେ କେମିତି କ'ଣ ଆପଣମାନଙ୍କର କିଛି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ନା ଲୋକମାନେ ପ୍ରକୃତରେ କ'ଣ ଦେଖୁଛନ୍ତି ସେମାନେ ସଚେତନ ହେଲେଣି?
0: ଜଙ୍ଗଲ ପାଖାପାଖି ଯୋଉ ପ୍ଲାଣ୍ଟେସନ କରାଯାଉଛି ସେ ଜାଗାରେ ଆମର ବନ ସୁରକ୍ଷା ସମିତି କିମ୍ବା ଗାଁ ଲୋକମାନେ ସୁରକ୍ଷା ଦେଇଥାନ୍ତି, ତା ସହିତ ମଧ୍ୟ ପ୍ଲାଣ୍ଟେସନ କରିବା ପୂର୍ବରୁ ସେ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଏବଂ ଗ୍ରାମ ପଞ୍ଚାୟତ ଯେଉଁମାନେ ଅଛନ୍ତି କର୍ମକର୍ତ୍ତା ସେମାନଙ୍କ ସହିତ ମଧ୍ୟ ଆମର ଫର୍ଜିପାଳନ ଥ୍ରୁରୁ ଆମର ଫରେଷ୍ଟର କି ଫରେଷ୍ଟ ଗାର୍ଡ କିମ୍ବା ରେଞ୍ଜ ଅଫିସର ସେମାନଙ୍କୁ ଯୋଗାଯୋଗ କରିଥାନ୍ତି ଏବଂ ସେମାନେ ପ୍ରଥମରୁ ପ୍ଲାଣ୍ଟେସନ କରିବା ପୂର୍ବରୁ ଯୋଗାଯୋଗ କରିଥାନ୍ତି। ଆଜିକାଲି ବହୁତ ଗାଁ ଡିମାଣ୍ଡ ରହୁଛି ତାଙ୍କ ଗାଁ ପାଖରେ ଯୋଉ ଫାଙ୍କା ଜାଗା ରହୁଛି ତା ପ୍ଲାଣ୍ଟେସନ କରିବା ପାଇଁ ଏବଂ ସେଥିପାଇଁ ସେମାନେ ଯେତେବେଳେ ତାଙ୍କରୁ ସେମାନେ କହିଥାନ୍ତି ପ୍ଲାଣ୍ଟେସନ କରିବା ପାଇଁ ଏବଂ ଡିପାର୍ଟମେଣ୍ଟାଲ ପ୍ଲାଣ୍ଟେସନ କରିଥାଏ ସେ ସମୟରେ ଗୋଟେ ଭଲ ସମ୍ପର୍କ ସ୍ଥାପନ ହୋଇଥାଏ, ସେମାନେ ତାଙ୍କ ଆଡେ ମଧ୍ୟ ଲୋକ ଦେଇକି ପ୍ଲାଣ୍ଟେସନକୁ ଜଗିଥାନ୍ତି। ପ୍ରଶାସନିକ ସ୍ତରରେ ମଧ୍ୟ ବିଭିନ୍ନ ପ୍ରକାର ଏନ୍ଜିଓ ମାନେ ଅଛନ୍ତି, ପ୍ରଶାସନ ସ୍ତରରେ ଅନ୍ୟାନ୍ୟ ଅଫିସର ମାନେ ବି ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି, ବିଭିନ୍ନ ପ୍ରକାର ଆମର ମିଟିଂ ହୋଇଥାଏ ସେଠି ମଧ୍ୟ ସମସ୍ତେ ଚେଷ୍ଟା କରନ୍ତି ଯେ ଗୋଟେ ଜାଗାରେ ପ୍ଲାଣ୍ଟେସନ ହେଉଛି। ବର୍ତ୍ତମାନ ଅବସ୍ଥାରେ ସମସ୍ତେ ଦେଖୁଛନ୍ତି ଯେ ଯେମିତି ଆମର ଉତ୍ତାପ ବଢ଼ିଯାଉଛି ଏବଂ ବର୍ଷା ଠିକ୍ ଭାବରେ ହେଉନି, ସମସ୍ତେ ଚେଷ୍ଟା କରୁଛନ୍ତି ଯେଉଁ ଜାଗାରେ ପ୍ଲାଣ୍ଟେସନ ସେ ଜାଗାରେ ଠିକ୍ ରହୁ ଏବଂ ଗଛଟି ଭଲ ଭାବରେ ବଢ଼ୁ ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ଆଡୁ ଯେଭଳି ଭାବରେ ଆପଣଙ୍କର ପ୍ଲାଣ୍ଟେସନ ୱାଚର ହେଉଛି, ବନ ସୁରକ୍ଷା ସମିତିର ସଭ୍ୟମାନେ ସେମାନେ ମଧ୍ୟ ଆସନ୍ତି ଜଗିବା ପାଇଁ, ତା ସହିତ ବିଭିନ୍ନ ପ୍ରକାର ଭିଏସ୍ଏସ୍ ମାନଙ୍କୁ ମଧ୍ୟ ଆମେ ବିଭିନ୍ନ ପ୍ରକାର ଆୱାର୍ଡସ୍ ଦେଇଥାଉ, ପ୍ରୋଟେକ୍ସନ ଏବଂ କନଜର୍ଭେସନ ପାଇଁ ଆୱାର୍ଡସ୍ ଦେଇଥାଉ, ତା ସହିତ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଅନରାରୀ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ମାନେ ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରନ୍ତି ପ୍ଲାଣ୍ଟେସନ ଠିକ୍ ରହୁ, ଜଙ୍ଗଲ ଠିକ୍ ରହୁ ଏବଂ ଜନ୍ତୁ ମଧ୍ୟ ଠିକ୍ ରୁହନ୍ତୁ, ତା ପାଇଁ ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି ଯେ ଯେଉଁ ଜାଗାରେ ପ୍ଲାଣ୍ଟେସନ ହେଉଛି ସେ ଜାଗାରେ ମଧ୍ୟ ଗଛ ଠିକ୍ଠାକ୍ ରହିଥାଉ, ଯେଉଁ ଜାଗାରେ ମଧ୍ୟ ମାଗଣାରେ ଚାରା ସବୁ ଦିଆଯାଇଛି ତାକୁ ମଧ୍ୟ ଆମେ ଦେଖିବା ପାଇଁ ବେଳେବେଳେ ଯାଉ ଯେ ଗୋଟେ ଲୋକ 200 ଚାରା ନେଇଛି ସେ କ'ଣ ଲଗେଇବ, ସେ ପ୍ରଥମ କହୁଛନ୍ତି ନା ଆଜ୍ଞା ମୋର ବହୁତ ଫାଙ୍କା ଜାଗା ଅଛି ଆମେ ସବୁ ଲଗେଇବୁ, ଆମେ ଦେଖିଥାଉ ଯେ ଲୋକଟି ଚାରା ନେଇକି ଠିକ୍ ଲଗେଇଲା କି ନାହିଁ, ଆମେ ଏମିତି ଦେଖିଛୁ ବିଗତ ଦିନମାନଙ୍କ ଯେଉଁ ଗଛ ଲାଗିଛି ବିଭିନ୍ନ ଯେଉଁ ଲୋକ ଲଗେଇଛନ୍ତି ସେମାନେ ମଧ୍ୟ ତାଙ୍କ ପ୍ଲାଣ୍ଟେସନ ମଧ୍ୟ ଯେମିତି ଫର୍ଷ୍ଟ ଡିପାର୍ଟମେଣ୍ଟ ଗଛ ଲଗାଉଛି ବ୍ଲକ ପ୍ଲାଣ୍ଟେସନ କରୁଛନ୍ତି, ସେମାନେ ମଧ୍ୟ ଚାରା ନେଇକି ତାଙ୍କ ବାରିରେ ଲଗେଇଛନ୍ତି, ସେମାନେ ମଧ୍ୟ ଭଲ ଭଲ ଗଛ କରିପାରିଛନ୍ତି।
1: ଏ ଯୋଉ ବର୍ତ୍ତମାନର ଅନିୟମିତତା ଯେଭଳି ଭାବରେ ବର୍ଷାର ଆମେ ଦେଖୁଛେ, ଆମେ ହୁଏତ ଗଛ ଲଗେଇଲେ ନିଶ୍ଚିତ ଭାବରେ ମୃତ୍ତିକା ଜଳ ସଂରକ୍ଷଣ ବ୍ୟବସ୍ଥା ସେଟା ହେଉଛି ଗୁରୁତ୍ୱପୂର୍ଣ୍ଣ, ଆମେ ଏ ଦିଗରେ କିଭଳି ଭାବରେ ଧରନ୍ତୁ ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ବର୍ଷା ହେଲା ନାହିଁ, ଯୋଉ ଛୋଟ ଗଛଟି ରହିଥିବ ହୁଏତ ପରବର୍ତ୍ତୀ ସମୟରେ ପାଣିର ଅଭାବ ଦେଖାଗଲା ତାହେଲେ ସେ ମରିଯିବ, ଏହାର କିଛି ପଦକ୍ଷେପ ସ୍ୱତନ୍ତ୍ର ଆପଣମାନେ ନିଅନ୍ତୁ?
0: ଆପଣ ଦେଖନ୍ତୁ ବିଭିନ୍ନ ସ୍କିମରେ ବିଭିନ୍ନ ପ୍ରକାର ସବୁ ସିଷ୍ଟମ ରହିଛି, ପ୍ରତିବର୍ଷ ବନୀକରଣରେ ଆମର ରହିଛି ଆଭିନ ପ୍ଲାଣ୍ଟେସନରେ ଖରାଦିନ ପାଣି ଦେବା ପାଇଁ ସିଷ୍ଟମ ରହିଛି ଏବଂ ଫେବୃଆରୀ ମାର୍ଚ୍ଚ ମାସରୁ ପାଣି ଦେବା କାମ ମଧ୍ୟ ଅପ୍ ଟୁ ଜୁନ୍ ମାସ ପର୍ଯ୍ୟନ୍ତ ପାଣି ଦିଆଯାଉଛି, ଆପଣ ସହରାଞ୍ଚଳ ବନୀକରଣ ମଧ୍ୟ ସିନ୍ଧାରେ ପାଣି ଦିଆଯାଉଛି ଏବଂ କେତେ ଜାଗାରେ ମଧ୍ୟ ଆମର ବ୍ଲକ ପ୍ଲାଣ୍ଟେସନ ଯେଉଁ 50 ହେକ୍ଟର 30 ହେକ୍ଟର ପ୍ଲାଣ୍ଟେସନ ହେଉଛି ସେ ଜାଗାରେ ପାଣି ଦିଆଯାଉନି ଏବଂ ସେଠି ଆମେ ଦେଖୁଛୁ ପ୍ରଥମ ବର୍ଷ ଆମକୁ 50 ହେକ୍ଟର ଜାଗାରେ ଆମକୁ 80,000 ଗଛ ଲଗେଇଲୁ, ତା ପରବର୍ଷ ଆମେ ଦେଖୁଛୁ କେତେ କାଜୁଆଲିଟି ହେଇଛି, ଯଦି 80,000 ଗଛରୁ 20,000 ଗଛ ମରିଯାଇଛି କି 10,000 ଗଛ ମରିଯାଇଛି ଆମେ ତା ପରବର୍ଷ ମଧ୍ୟ
1: ଫାଙ୍କା ଜାଗା
0: ଯେଉଁଠି ଗଛ ଲାଗିଥିଲା ସେ ଜାଗାରେ ମଧ୍ୟ ଗଛ ଲାଗୁଛି, କାରଣ ଦେଖନ୍ତୁ ଯେତେବେଳେ 3-4 ବର୍ଷ ମେଣ୍ଟେନ କରାଯାଉଛି ପ୍ଲାଣ୍ଟେସନକୁ କିଛି ନା କିଛି ଗଛ ମରିବ ଏବଂ ପ୍ରତିବର୍ଷ ମେଣ୍ଟେନ କରିକି ଚାଲିଲେ ଆପଣଙ୍କର ଷ୍ଟକ୍ଟା ସେଇ ପ୍ରଥମ ଯେତେ ଲଗେଇଥିଲେ ସେ ଅନୁସାରେ ହେଇଯାଇଥିବ, ଗୋଟେ ଜାଗାରେ ମୋର 30 ଅଂଶ ବାଡ କରାଯିବ, ବାଡ କରାଯାଇ ଚାରିପଟୁ ଆପଣ ପ୍ଲାଣ୍ଟେସନଟା ବାଡ କରାଯିବ, ଗୁଜୁରାତ ପୁନରୁଦ୍ଧାରରେ ଆପଣ ଅର୍ବାନ ପ୍ଲାଣ୍ଟେସନ ଚାରିପଟୁ ବାଡ କରାଯିବ, ଏସବୁ କରିବା ପରେ ମଧ୍ୟ ଆପଣଙ୍କର ଗୋଟେ ଗୋଟେ ପ୍ରୋଟେକ୍ସନ ୱାଚର ମଧ୍ୟ ରଖାଯିବ, ଟେଷ୍ଟ ଦିଆଯାଏ, ଅଧିକା ସାର ଦିଆଯିବ, ସଲକିଂ କରାଯିବ, କଣ ଗଛଟା ବଢିଲାନି ତାକୁ ମଧ୍ୟ ଫିଲେ ସମସ୍ତେ ଦେଖିବେ, ତାପରେ ସେକେଣ୍ଡ ମଧ୍ୟ ତାକୁ ଟ୍ରିଟମେଣ୍ଟ କରାଯାଏ, ଥାର୍ଡ ଇୟର ବି ମଧ୍ୟ ଦେଖାଯାଏ ଯୋଉଠି

0: ବିଭିନ୍ନ କ୍ଷେତ୍ର ମଧ୍ୟ ଦେଖାଯାଏ ୱାନ୍ ଇୟର୍ ଚାରା ମଧ୍ୟ ଗୋଟେ ବର୍ଷ ଚାରା ମଧ୍ୟ ପ୍ଲାଣ୍ଟସ୍ ଲଗାଯାଇଥାଏ। ସେ ଯେତେବେଳେ ଛଅ ସାତ ମାସ ଗୋଟେ ଜାଗାରେ ଥାଏ, ଗୋଟେ ପଲିଥିନ୍ ପଟ୍ରେ ଥାଏ, ଅଧା ଦେଢ଼ ଫୁଟ କି ଏମିତି ଗଛଟା ହେଇଯାଇଥାଏ। ଆମେ ଲଗେଇଲା ପରେ ସେ ଗଛଟା ସାଙ୍ଗେ ସାଙ୍ଗେ ଚେର ଧରିକି ବଢ଼ିଗଲେ, ଏବଂ ଆପଣଙ୍କର ଯୋଉ ଲାଗିଥାଏ, ଆପଣଙ୍କର ଟିକ୍ କୁହନ୍ତୁ, ଆକାଶେ କୁହନ୍ତୁ, ଶିଶୁ କୁହନ୍ତୁ, ଗମ୍ଭାରୀ କୁହନ୍ତୁ, ଏସବୁ ଗଛ ମଧ୍ୟ ଜଙ୍ଗଲରେ ମଧ୍ୟ ଏମିତି ବି ଅଛି, ତାକୁ ମେଣ୍ଟେନ୍ ନକଲେ ମଧ୍ୟ ଚାରା ମଞ୍ଜି ପଡ଼ିକି ସେଠି ଯେତେବେଳେ ଆମେ ଆର୍ଟିଫିସିଆଲ ଭାବରେ ପ୍ଲାଣ୍ଟସ କରୁଛେ, ଚାରାଟା ଯେତେବେଳେ ଛଅ ସାତ ମାସର ହେଇଥାଏ ଏବଂ ଫୁଟେ କି ଦୁଇ ଫୁଟ ହେଇଥାଏ, ଏକ ରକମ ସେଟା ଏଷ୍ଟାବ୍ଲିଶ ଭଳିଆ ହେଇଯାଇଥାଏ। ତେଣୁ ଆମେ ଲଗେଇଲା ପରେ ଆସ୍ତେ ଆସ୍ତେ ଗଛଟା ବଢି ବଢି ଚାଲେ। କିଛି ଚାରା ଥାନ୍ତି ଯୋଉମାନେ ବଢି ପାରନ୍ତିନି, ଆମେ ସେକେଣ୍ଡରକୁ ଦେଖୁ ଗଛଟା ବଢିଲା ନାହିଁ, ତାକୁ ସେଠି ମଧ୍ୟ ସେକେଣ୍ଡର କାଜୁଆଲ ରିପ୍ଲେସମେଣ୍ଟ ଆଉଥରେ କରାଯାଏ, ତାକୁ ସ୍ପେଶାଲ ଟାଇପ୍ ଟ୍ରିଟମେଣ୍ଟ କରେ। ଯୋଉ ପାଣି ଦେବା ସୁବିଧା ଅଛି, ଆପଣ ଦେଖନ୍ତୁ ଆଭେନ୍ ପ୍ଲାଣ୍ଟସନ ଲାଗିଛି, ଆମ୍ବ ଲାଗୁଛି, ବର ଲାଗୁଛି, ଅସୁସ୍ଥ ଲାଗୁଛି, ଶିଶୁ ଲାଗୁଛି, ନିମ୍ବ ଲାଗୁଛି, କରଞ୍ଜ ଲାଗୁଛି, ସେ ଜାଗାରେ ଆମେ ପାଣି କାଇଁ ଦେଉ, କାରଣ ତିନି ବର୍ଷ ଭିତରେ ସେ ଗଛଟା ଦଶ ବାର ଫୁଟ ହେବା ଦରକାର। ଯେହେତୁ ପଥପାର୍ଶ୍ୱ ବନୀକରଣ ସ୍ପେଶାଲ ଯେ ଗଛଟା ଜଲ୍ଦି ଜଲ୍ଦି ବଢିବା ଦରକାର। ତା ସହିତ ମଧ୍ୟ ଆପଣ ଦେଖନ୍ତୁ ସହରାଞ୍ଚଳ ବନୀକରଣ ଯୋଉଠି କରାହଉଛି, ସେଠି ମଧ୍ୟ ଟୋଟାଲ ପାଣି ଦେବାର ବ୍ୟବସ୍ଥା ରହିଛି, ସ୍ପେଶାଲ କେୟାର ନେବାର ବ୍ୟବସ୍ଥା ରହିଛି। ତ ବିଭିନ୍ନ ସ୍କିମ୍ରେ ବିଭିନ୍ନ ପ୍ରକାର ପ୍ଲାଣ୍ଟସନ କେମିତି ଯତ୍ନ ନିଆଯିବ ସେସବୁ ରଖାଯାଇଛି। ସାଧାରଣ ଭାବରେ ଯୋଉମାନେ ସରକାରୀ ସ୍ତରରେ ଗଛ ଲାଗୁ ତା ମଧ୍ୟ ବଞ୍ଚୁଛି, ଗାଁ ଲୋକମାନେ ଚାରା ନେଉଛନ୍ତି, ସେମାନେ ମଧ୍ୟ ଆସ୍ତେ ଆସ୍ତେ ଚାରା ନେଇକି ସେମାନଙ୍କ ବାଡ଼ି ବଗିଚାରେ ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି।
1: ଯୋଉ ଗଛ ଆମେ ଲଗାଉଛେ ବା ଚାରା ଆମେ ଲଗାଉଛେ, ସଫଳତା ହାର କେତେ ରହୁଛି?
0: ଆପଣ ଦେଖନ୍ତୁ ଯୋଉଠି ଆପଣଙ୍କର ଗୋଟେ ଦଶ ହେକ୍ଟର ଜାଗାରେ ମନେକର 16,000 ଗଛ ଲାଗିଲା, ତାକୁ ଆମେ ଭଲ ସକ୍ସେସ କହିପାରିବା ଯଦି 80-85% ରହିଲା ଆମର ପ୍ଲାଣ୍ଟସନ, ତିନି ବର୍ଷ କି ଚାରି ବର୍ଷ ପରେ ସରାଇଲ ହେଲା, ତାକୁ ମଧ୍ୟ ସଫଳ କରିପାରିବା। ପ୍ଲାଣ୍ଟସନ ଏମିତି ଆସ୍ତେ ଆସ୍ତେ ବଢି ଚାଲିଲା ପରେ ଚାରି ବର୍ଷ ମେଣ୍ଟେନାନ୍ସ ପରେ ଯଦି ଲୋକମାନଙ୍କ କୋପରେସନ ଭଲ ରହିଲା ଏବଂ ଡିପାର୍ଟମେଣ୍ଟ ଷ୍ଟାଫ ମାନେ ଯାଇ ଭଲ ଭାବରେ ଦେଖିପାରିଲେ, ତେଣୁ ସେ ଗଛଟା ଆପଣଙ୍କର ଭଲ ଭାବରେ ରହିପାରିବ। ଯୋଉଠି ହେଭି ବାୟୋଟିକ୍ ପ୍ରେସର ରହିଲା, ଯୋଉଠି ମାନେ ଚାରିପଟେ ଗାଁ ରହିଲା ଏବଂ ଅଳ୍ପ ଜାଗାରେ ଗଛ ଲାଗିଛି, 20 ହେକ୍ଟର ଜାଗାରେ ଗଛ ଲାଗିଛି, ମନେକର 32,000 ଗଛ ଲାଗିଛି ଏବଂ ଚାରିପଟେ ବାୟୋଟିକ୍ ପ୍ରେସର ଯୋଉଠି ରହୁଛି ଏବଂ ସେ ଜାଗାରେ ଗଛଟା 70% କମ୍ ରହୁଛି, ସେଠି 50% ରହୁଛି, 60% ରହୁଛି। କିନ୍ତୁ ସାଧାରଣତଃ ଏମିତି ଦେଖିଲେ ଆପଣ ଗୋଟେ ଫୁଲ୍ ଷ୍ଟକ୍ ଫରେଷ୍ଟ ଭିତରେ ଆପଣଙ୍କର ଯଦି 400 ଗଛ ରହିଲା 20-25 ବର୍ଷ ପରେ 600 ଗଛ ରହିବ, ତାହେଲେ ସେଟା ବି ଆମେ ସକ୍ସେସଫୁଲ ଧରିପାରିବା।
1: ଆଚ୍ଛା,
0: ଗୋଟେ ହେକ୍ଟର ମଧ୍ୟ 100 ଗଛ ଲଗେଇଲେ ସବୁ ଗଛ ବଞ୍ଚିବି ମାନେ ନାହିଁ, ଗଛ ଭିତରେ ମଧ୍ୟ କମ୍ପିଟିସନ ଚାଲିବ, କିଛି ଗଛ ସପ୍ରେସ ହେଇଯିବ, କିଛି ଗଛ ଆଗୁଆ ବଚାଲିବ ଏବଂ 10-15 ବର୍ଷ ଯୋଉ ପ୍ଲାଣ୍ଟସନ ହେଇଥାଏ ଲୋକମାନେ ମଧ୍ୟ କିଛି କାଟି ଦିଅନ୍ତି ଏବଂ ନଷ୍ଟ କରିଥାନ୍ତି। କିନ୍ତୁ ଗୋଟେ ଜଙ୍ଗଲ ଯଦି 80%, 60%, 70% ଗଛ ରହିଲା ଏବଂ ଫୁଲ୍ ଗ୍ରୀନ୍ କଭରେଜ୍ ରହିଲା, ସେଠି ଆମେ ସକ୍ସେସଫୁଲ। ପ୍ଲାଣ୍ଟସନ ୱାଶ ବ୍ୟତୀତ ମଧ୍ୟ ଜଙ୍ଗଲ ଜଗିବା ପାଇଁ ଏବଂ ପୁରୁଣା ପ୍ଲାଣ୍ଟସନ ଜଗିବା ପାଇଁ ମଧ୍ୟ ଆମ ବିଭିନ୍ନ ପ୍ରକାର ସ୍କ୍ୱାର୍ ସବୁ ରହିଛି, ଆଣ୍ଟି ସ୍ମଗ୍ଲିଂ ସ୍କ୍ୱାର୍ ରହିଛି ଏବଂ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାର୍ ସବୁ ରହିଛନ୍ତି ଏବଂ ବିଭିନ୍ନ ଷ୍ଟାଫ ମାନେ ମଧ୍ୟ ଅଛନ୍ତି, ସେମାନେ ମଧ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ମଧ୍ୟ ପୁରୁଣା ପ୍ଲାଣ୍ଟସନ ମଧ୍ୟ ସୁରକ୍ଷା ଦେଇଥାନ୍ତି। ଯୋଉଠି ଆପଣଙ୍କର ଗୁଜୁରା ଜଙ୍ଗଲର ପୁନରୁଦ୍ଧାର ମାନଙ୍କର ଜଙ୍ଗଲ ଭିତରେ ପ୍ଲାଣ୍ଟସନ କରାଯାଉଛି, ସେଠି ଜଙ୍ଗଲ ମାନଙ୍କୁ 100 ହେକ୍ଟର ରହିଛି, ଆପଣ 20 ହେକ୍ଟର ଫାଙ୍କା ଜାଗା ପାଇଲେ ପ୍ଲାଣ୍ଟସନ କଲେ ଗ୍ରୋଥ ଭଲ ହେଇଥାଏ, କାରଣ ସେଠି ଅଟୋମେଟିକାଲି ସେଠାରେ ମଧ୍ୟ ଅନ୍ୟାନ୍ୟ ପ୍ଲାଣ୍ଟସନ କରିବା ପରେ ମଧ୍ୟ ଯୋଉ ଗଛ ଆପଣ ଲଗେଇଥାଏ ତାପରେ ମଧ୍ୟ ନେଚୁରାଲି ଭଲ ଭଲ ଗଛ ସେଠି ଆସିଥାଏ। କିନ୍ତୁ ଯୋଉ ଜାଗାରେ ଟୋଟାଲ ବ୍ୟାରେନ୍ ଥାଏ, ଫାଙ୍କା ଥାଏ, ଆଗରୁ ବିଲକୁଲ ସେଠି ଜଙ୍ଗଲ ନାହିଁ ଏବଂ ସେ ଜାଗାରେ ଫାଙ୍କା ରହିଛି, ସେଠି ଆପଣ ପ୍ଲାଣ୍ଟସନ କଲେ ବହୁତ କେୟାର ନେବାକୁ ପଡ଼ିଥାଏ, କାରଣ ସେ ଜାଗାରେ
1: ଉର୍ବର ନଥିବ,
0: ସେଠି ଆପଣ ଖତ ଦେବେ, ସାର ଦେବେ, ପେଷ୍ଟିସାଇଡ୍ ଦେବେ ଏବଂ ତାକୁ ପ୍ରୋଟେକ୍ସନ କରିବା ପାଇଁ ମଧ୍ୟ ବହୁତ ଦରକାର, ଚାରିପଟୁ କେମିତି ଗଛଟା ଠିକ୍ ରହିବ। ଯୋଉଠି ଫାଙ୍କା ଜାଗା ଥାଏ ସେଠି ଆପଣ ସଫିସିଏଣ୍ଟ ପ୍ରୋଟେକ୍ସନ ନେବାକୁ ପଡ଼ିବ, ଗଛଟା ଏଷ୍ଟାବ୍ଲିଶ ହେବ।
1: ତେବେ ସବୁଠାରୁ ବଡ କଥା ହେଉଛି ଯୋଉ ସୁରକ୍ଷା, ଏ ଦିଗରେ ଆମେ କେତେ ଦୂର ସଫଳ ହେଉଛେ? କାହିଁକି
0: ପ୍ରୋବ୍ଲେମ ନାହିଁ, 30,000-20,000 ଏଷ୍ଟାବ୍ଲିଶ କଲା ପରେ ଯୋଉ 10,000 ଗଛ ଏଷ୍ଟାବ୍ଲିଶ କଲା ନାହିଁ, ତାକୁ ମଧ୍ୟ ସ୍ପେଶାଲ ଟ୍ରିଟମେଣ୍ଟ ନେକ୍ସଟ ଇୟର ଦିଆଯାଏ, ଅଧିକା ସାର ଦିଆଯିବ, ସଏଲ୍ ଲୁକିଂ କରାଯିବ, କ'ଣ ପାଇଁ ଗଛଟା ବଢ଼ିଲାନି ତାକୁ ମଧ୍ୟ ଫିଲେ, ସେଠି ହାଇ କଷ୍ଟ ପ୍ଲାଣ୍ଟସନ ସେଠି ଏବଂ ତାର ପ୍ରୋଟେକ୍ସନ ପାଇଁ ମଧ୍ୟ ସ୍ପେଶାଲ କେୟାର ନିଆଯାଉଛି ଏବଂ ପ୍ଲାଣ୍ଟସନ ଚାରିପଟେ ଆପଣ ଫେନ୍ସିଂ କରାହେଉଛି।

ଶ୍ରୋତା ବନ୍ଧୁ, ବୃକ୍ଷ ହେଉଛି ଆମର ଜୀବନ, କାହିଁକି ନା ସେ ଆମକୁ ଜୀବନଦାୟକ ଅମ୍ଳଜାନ ପ୍ରଦାନ କରୁଛି। ବର୍ତ୍ତମାନ ହେଉଛି ପ୍ରକୃଷ୍ଟ ସମୟ, ପ୍ରତ୍ୟେକ ଜାଗ୍ରତ ହୁଅନ୍ତୁ। ଖାଲି ଥିବା ସ୍ଥାନ ମାନଙ୍କରେ, ରାସ୍ତା କଡ଼ରେ ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରନ୍ତୁ। ନିଜ ପିଲାକୁ ଯେମିତି ସ୍ନେହ ଆଦରରେ ଲାଳନ ପାଳନ କରୁଛନ୍ତି, ସେମିତି ବୃକ୍ଷର ଯତ୍ନ ନେଇ ତାକୁ ଦୃମରେ ପରିଣତ କରନ୍ତୁ। ରହିଲେ ବୃକ୍ଷ ପରିବେଶ ଆମ ହୋଇବ ସ୍ୱଚ୍ଛ। ହଁ ଶ୍ରୋତା ବନ୍ଧୁ, ବୃକ୍ଷର ଯତ୍ନ ନେବା ସହିତ ପରିବେଶକୁ ସ୍ୱଚ୍ଛ ସୁନ୍ଦର କରି ଧରିତ୍ରୀ ମାଆକୁ ସବୁ ଜିମାମୟ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ। ପିଲାଟିଏ ବୃକ୍ଷଟିଏ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ରାଜୀବ କୁମାର ମାହୁନ୍ତ ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାର ବାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ।

ପରେ ଫେରିକି ଶୁଣନ୍ତୁ ତୋ ପାଇଁ ଚଳଚ୍ଚିତ୍ରରୁ ଦୈତକଣ୍ଠ ଗାଇଛନ୍ତି ତପୁ ମିଶ୍ର ଏବଂ କୁମାର ବାପି। ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

0: କହି ସମ୍ବାଦଟା ଦେଇ ଯାଆନ୍ତେ ନାହିଁ।
1: ତମେ ନିଶ୍ଚୟ ମଲ୍ଲି କଥା କହୁଛ ବନ୍ଧୁ।
2: ଆସିଲି ଏମିତି ଉଚ୍ଛନିଆ ହେଇ ଡାକୁଥିଲେ ଯେ।
0: ନାଇଁ କଥା କଣ କି ଦେବୀ ଚାରୁଲତା ଆଜି କଣ
2: ବାଇ ସିଙ୍ଗାର ହଉଛନ୍ତି, ଟିକେ ଡେରି ହବ।
0: ନାଇଁ ସେ କଣ ହେଇଛି ବସି ବସି ଅଣ୍ଟା ପିଠି ଲାଗିଗଲାଣି ତ। ଆମେ କଣ କହୁଥିଲୁ କି
2: କହିବେ କହୁନାହାନ୍ତି।
3: ଏ ଚାରୁଲତା ଆସିବା ଆଗରୁ ତମେ ଯଦି ମନ ଖୁସି ଗୀତ ପଦେ ଗାଆନ୍ତ ନା ତାହେଲେ ତମେ ଯାଆନ୍ତା।
2: ଏ ମା ମୁଁ ଗୀତ ଗାଇବି?
0: ହଁ ମନା କର ନାହିଁ, ଖାଲି ପଦଟିଏ ଗାଅ ଗା ଗାଅ ନା ମଲ୍ଲି ଗାଅ।
2: ନାଇଁ ଲୋ ମା, ମୋର ଇଏ ଗୀତ ଫିତ ହବନି।

0: ଶୁଣିଲେ ତ କବି, ନିଶ୍ୱ ନିର୍ଦ୍ଧନମାନଙ୍କୁ ଆମ ଦୁଆର ମନା, ଆମର ସାନ୍ନିଧ୍ୟ ଲାଭ ତାଙ୍କ ପାଇଁ ସାତ ସପନ।
1: ବେଶ, ମୁଁ ତେବେ ଚାଲିଲି ଚାରୁଲତା।
0: ଚାଲିଲେ କୁଆଡ଼େ?
1: ମୁଁ କଙ୍ଗାଳ, ତରିତ, ସର୍ବହରା।

0: ଭାଙ୍ଗିବିନି, ମୁଁ ହେଇଯିବି ଅଲୋଡ଼ା ଅପାଙ୍କ୍ତେୟ।
1: ଚାରୁ,
0: କଥା ଦିଅନ୍ତୁ ଭକ୍ତ ବଳରାମ, ଆପଣଙ୍କ ଆରାଧ୍ୟ ଦେବତାଙ୍କ ଚରଣ ତଳେ ଏ ପତିତା ଚାରୁଲତା ପାଇଁ ଟିକେ ସ୍ଥାନ କରେଇ ଦେବେ ନା?
1: ଶାନ୍ତ ହେଇଯାଅ ଚାରୁ,
0: କୁହନ୍ତୁ
1: ଶାନ୍ତ ହେଇଯାଅ। ଏତେ ରାତିରେ ମନକୁ ଏତେ ଭାରାକ୍ରାନ୍ତ କର ନାହିଁ, ମୋତେ ମୋତେ ଟିକେ ଭାବିବ ସମୟ ଦିଅ।
0: ସତେ ତ ରାତି ଅନେକ ହେଲାଣି, ମୋ ସ୍ୱାର୍ଥ ଲାଗି ଆପଣଙ୍କ ଆନନ୍ଦରେ ବାଧା ଦେଲି। ହଉ, ଆପଣଙ୍କ ମନପସନ୍ଦର ଗୀତଟିଏ ଗାଉଛି, ତାପରେ ଭୋଜନ ସାରି ନିଦ୍ରା ଯିବେ।

0: ରାଜା ପ୍ରତାପ ରୁଦ୍ର, ମୋର ପ୍ରିୟ ଭକ୍ତ ବଳରାମ ଦାସ କେଡ଼େ ଶ୍ରଦ୍ଧା ଓ ଭକ୍ତିରେ ମୋତେ ଦର୍ଶନ କରିବ ବୋଲି ମୋ ନନ୍ଦିଘୋଷ ରଥରେ ଚଢ଼ିଥିଲେ ଯେ, ତୋ ସେ ମୂର୍ଖ ସେବାୟତଗଣ ତାକୁ ଅଶୁଚି ଆଉ ଅପବିତ୍ର କହି ଗଳା ଧକ୍କା ଦେଇ ରଥ ଉପରୁ ପେଲିଦେଲେ, ତାକୁ ଲହୁରୁହାଣ କଲେ।
1: ପ୍ରଭୁ ପ୍ରଭୁ,
0: ଦୁଃଖ ଆଉ ଅପମାନରେ ଜର୍ଜରିତ ହୋଇ କାନ୍ଦି କାନ୍ଦି ସେ ବାଙ୍କି ମୁହାଣଠାରେ ବସି ବାଲିରେ ତିନି ଗୋଟି ରଥ ନିର୍ମାଣ କରି ମୋତେ ଧ୍ୟାନ କରୁଛି। ତା ଭକ୍ତି ଡୋରିରେ ବାନ୍ଧି ହୋଇ ମୁଁ ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ସହ ତିନି ଠାକୁର ତା ବାଲିରଥରେ ବିଜେ କରିଛୁ। ସେଇଥିପାଇଁ ତ ବଡ଼ଦାଣ୍ଡରେ ଆଜି ରଥଟଣା ଉତ୍ସବ ବାଧାପ୍ରାପ୍ତ ହୋଇଛି।
1: ପ୍ରଭୁ ପ୍ରଭୁ, ଏହା ମୋ ସେବାୟତମାନଙ୍କର ଅକ୍ଷମଣୀ ଅପରାଧ। ଦୟାକରି ପ୍ରତିକାରର ଉପାୟ କହିଦିଅନ୍ତୁ ପ୍ରଭୁ, କହିଦିଅନ୍ତୁ।

ପ୍ରଭୁ ଚକାଡୋଳା, ମୋ କାଳିଆ ସାନ୍ତ, ମୁଁ ରାଣ ଭାଇ କହୁଛି। ଆଉ ଦିନେ ତୋ ବଡ଼ ଦାଣ୍ଡରେ ଛାଇ ସୁଦ୍ଧା ମାଡ଼ିବି ନାହିଁ। ଏ ବାଙ୍କି ମୁହଁରେ ମୋ ନିଜ ହାତରେ ଗଢ଼ିଥିବା ତିନି ଗୋଟି ବାଲିରଥରେ ତମ ତିନି ଠାକୁରଙ୍କୁ ବସେଇ ମୁଁ ପୂଜା କରିବି। ଦେଖିବି ଦେଖିବି କିଏ ତତେ ମୋଠୁ ଛଡ଼େଇ ନେବ। ସତରେ ତୁ ଯଦି ମୋର ପ୍ରାଣ ବନ୍ଧୁ ହେଇଥିବୁ, ମୁଁ ତୋର ଭକ୍ତ ବୋଲି ଗର୍ବ କରୁଥିବି, ତେବେ ତୁ ସେ କାଠ ତିଆରି ରଥରୁ ଚାଲିଆସି ମୋ ବାଲି ରଥରେ ଭିଜି କରିବୁ। ତାହେଲେ ମୁଁ ଜାଣିବି ତୁମର କେହି ନୁହଁ ସାତ ପର, ପ୍ରଭୁପଣ ମିଛ। ଆଉ ଫର ଫର ହେଇ ଉଡ଼ୁଥିବା ତୋର ସେ ପତିତ ପାବନ ମାନା, ସିଏ ବି ମିଛ। ସବୁ ଖାଲି ଛଳନା, ସବୁ ଖାଲି ଛଳନା। ମୋ ସର୍ବାଙ୍ଗରେ କାହିଁକି ଶିରଣ ଖେଳି ଯାଉଛି। ଏ ଅପନ୍ତରାରେ ବି କସ୍ତୁରୀ ଚନ୍ଦନ ଦୟଣାର ମକ ଭରିଗଲାଣି। ଏସବୁ ତ ମୋ କାଳିଆ ସାନ୍ତଙ୍କର ଅଙ୍ଗଲାଗି ପଦାର୍ଥ।

ମୋ ସର୍ବାଙ୍ଗରେ କାହିଁକି ଶିରଣ ଖେଳି ଯାଉଛି? ଏ ଅପନ୍ତରାରେ ବି କସ୍ତୁରୀ ଚନ୍ଦନ ଦୟଣାର ମକ ଭରିଗଲାଣି। ଏସବୁ ତ ମୋ କାଳିଆ ସାଆନ୍ତଙ୍କର ଅଙ୍ଗଲାଗି ପଦାର୍ଥ।

ନା ପ୍ରଭୁ ନା, ଇଏ ତୁମେ କ'ଣ କଲ? ମୋ ବାତୁଳଙ୍କ ପରି କ'ଣ କହିଦେଲି ବୋଲି ମୋ ପରି ଛାର ଭକ୍ତ ଲାଗି ତୁମେ ନନ୍ଦୀ ଘୋଷ ଅର୍ଜନ କରି ଅକିଞ୍ଚନରେ ବାଲିରଥକୁ ଚାଲିଆସିଲ। ତୁମ ରଥ ଟାଣିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କର ଆଶା ଆକାଂକ୍ଷା ଧୂଳିସାତ କରିଦେଲ। ତମେ ତମେ କିଛି ଭଲ କଲନି ପ୍ରଭୁ, କିଛି ଠିକ୍ କଲନି, କିଛି ଠିକ୍ କଲନି।

0: ଜୟ ଭକ୍ତବତ୍ସଳ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ ଭକ୍ତ ଶିରୋମଣି ବଳରାମ ଦାସଙ୍କ।
2: ମୋର ଜୟଗାନ କରି ଏ ବିରାଟ ଜନସମୁଦ୍ର କ'ଣ ଇଆଡ଼େ ମାଡ଼ି ଆସୁଛି? କିଏ ମାନେ?
3: ଇଏ ହେଉଛନ୍ତି ମୁକ୍ତ ବଳରାମ ଦାସ, ଧ୍ୟାନ ମୁଦ୍ରାରେ ସେ ବାଲି ଉପରେ ବସିଛନ୍ତି।
2: ମନ୍ତ୍ରୀଙ୍କ ଗହଣରେ ସ୍ୱୟଂ ଗଜପତି ମହାରାଜା ବିଜେ କରୁଛନ୍ତି।
4: ଭକ୍ତ ଶିରୋମଣି ବଳରାମ ଦାସଙ୍କର ଜୟ, ଆମ୍ଭର ସଭକ୍ତି ପ୍ରଣାମ ଗ୍ରହଣ କରିବା। କୁହନ୍ତୁ,
2: ଏ କ'ଣ କରୁଛନ୍ତି ମଣିମା? ଲକ୍ଷ୍ମୀ

0: ଭଗଶ୍ରେଷ୍ଠ ବଳରାମ, ତୁମ୍ଭଙ୍କୁ ଚିହ୍ନି ନପାରି ମୁଁ ଅଧମ ସେବାୟତ ଅପମାନିତ କରିଥିବାରୁ ତୁମ ପାଦ ତଳେ ପଡ଼ି କ୍ଷମା ଭିକ୍ଷା କରୁଛି।
1: ଏଇ ସେବାୟତ ମଧ୍ୟ ସମ ପରିମାଣରେ ଦୋଷୀ, ପାଦ ଧରି କ୍ଷମା ମାଗୁଅଛି, ଦୋଷ ମାର୍ଜନା କରନ୍ତୁ।
2: ମହାମନ୍ତ୍ରୀ
3: ମଣିମା,
2: ପ୍ରଭୁ ନୀଳାଦ୍ରି ବିହାରୀଙ୍କ ସ୍ୱପ୍ନାଦେଶ ଅନୁଯାୟୀ ସାଥିରେ ଆଣିଥିବା ପାଟ ଶାଢ଼ୀ ଦିଅନ୍ତୁ। ଆମ୍ଭେ ସ୍ୱହସ୍ତରେ ବଳରାମ ଦାସଙ୍କ ମସ୍ତକରେ ବାନ୍ଧି ତାଙ୍କୁ ଭକ୍ତ ଶିରୋମଣିର ମର୍ଯ୍ୟାଦା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇବୁ।
3: ନିଅନ୍ତୁ ମଣିମା।
2: ଭକ୍ତ ଶିରୋମଣି ବଳରାମ ଦାସ, ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ଏହି ରାଜକୀୟ ମର୍ଯ୍ୟାଦା ସାଦରେ ଗ୍ରହଣ ପୂର୍ବକ ଆମ୍ଭଙ୍କୁ କୃତାର୍ଥ କରନ୍ତୁ।
4: ନିସ୍ତରିଲି ପ୍ରଭୁ, ନିସ୍ତରିଲି।
5: ଭକ୍ତ ଶିରୋମଣି ବଳରାମ ଦାସଙ୍କର, ଭକ୍ତ ଶିରୋମଣି ବଳରାମ ଦାସଙ୍କର।
2: ମହାମନ୍ତ୍ରୀ, ଆଉ ବିଳମ୍ବ ନ କରି ଭକ୍ତ ବଳରାମଙ୍କୁ ସୁସଜ୍ଜିତ ପାଲିଙ୍କିରେ ବସନ୍ତୁ, ଆମ୍ଭେ ସଭିଏଁ ବଡ଼ଦାଣ୍ଡ ଅଭିମୁଖେ ବାହୁଡ଼ି ଯିବା।
3: ଯଥାଜ୍ଞା ମଣିମା।

0: ଆସନ୍ତୁ ଭକ୍ତ ବଳରାମ ଦାସ, ନନ୍ଦିଘୋଷ ରଥ ଉପରେ ଏହି ସୁଶୋଭିତ ଆସନରେ ବସିବା ହୁଅନ୍ତୁ।
1: ମଣିମା,
0: ପ୍ରଭୁଙ୍କର ସ୍ୱପ୍ନାଦେଶ ହୋଇଥିଲା ତୁମ୍ଭେ ନିଜ ମୁଖରେ ଚଳ ନନ୍ଦିଘୋଷ ନ କହିବା ଯାଏ ରଥ ଚଳିବ ନାହିଁ। ଦୟାକରି କହିଦିଅନ୍ତୁ ଭକ୍ତ।
1: ପ୍ରଭୁ ଭକ୍ତ ବତ୍ସଳ ଜଗନ୍ନାଥ, ମୁଁ ଅକିଞ୍ଚନ ଅଭିମାନ କରି ଅପନ୍ତରାକୁ ଚାଲିଗଲି ବୋଲି ତୁମେ ବି ନନ୍ଦିଘୋଷ ତ୍ୟାଗ କରି ଚାଲିଗଲ।

ଶ୍ରୋତା ଶୁଣୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ପ୍ରସାରଣ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ ରିଲେକ୍ସ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 11:00 ଯାଉଛି। ଶୁଣନ୍ତୁ ହିନ୍ଦୀରେ ଏବଂ ଇଂରେଜୀରେ ସମ୍ବାଦ ରିଲେକ୍ସ ଶୁଣୁଛି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: of the Commonwealth Games in Glasgow. In badminton, Indian shuttler and two-time Olympic medalist PV Sidhu has reached the women's singles final of the Japan Open in Tokyo today. She entered the final after her opponent and world number 4, Chen Yufei of China, retired during the second game of the match. And that is the end of this news bulletin.
1: Sunil Hindripam, English Sambat. റിലക്രിസ്റ്റുള്ള ആകാശവാണി ദില്ലി കേന്ദ്രരു ആകാശവാണി ബ്രഹ്മപൂർ സമയ ബർത്തമാൻ രാത്രി ഘട്ടാ ഉച്ച 10 മിനിറ്റ് ശ്രോതാബന്ധു ചളിത അധിവേശനക്ക് ഏഴ് ശേഷം കുറേ പൂർവ്വ ആസന്ത് ജാണിവ ആസ്തകളി ആമ കേന്ദ്രരു പ്രസിദ്ധ കാര്യക്രമ മുഖ്യാംശ ആസ്തകളി സകാല 6:10 ശുണിവേ ഭക്തിത്ര കാര്യക്രമ സംഗീതാഞ്ജളി അനുജിത രഹിച്ച് സകാല 6:35 ധാരാവാഹിക ശ്രീമദ് ഭാഗവത രഖിച്ചു സകാല 6:40 ଶୁଣିବେ ଆମର ସ୍ୱାସ୍ଥ୍ୟ ରିଲେ କୃଷ୍ଣ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 7:10 ସକାଳ 7:25 ଶୁଣିବେ ଶିଶୁ ରାଇଜ କାର୍ଯ୍ୟକ୍ରମ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ବିଷୟ ହେଉଛି ସର୍ବାଙ୍ଗ ନୀତି ଦିନ 10 ଶୁଣିବେ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ମହିଳା ରହିଛି ଦିନ 11:30 ମଧ୍ୟାହ୍ନ 12 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କୃଷ୍ଣ ଆକାଶବାଣୀ ଦିଲ୍ଲୀରୁ ଆସନ୍ତାକାଲି ଅପରାହ୍ନ 5:00 ଶୁଣିବେ କେତୋଟି ଓଡ଼ିଆ ଭକ୍ତି ଗୀତ ପରେ ପରେ ଯୁବବାଣୀ ଶୁଣିବେ ଅପରାହ୍ନ 5:30 ସନ୍ଧ୍ୟା 6:15 ଶୁଣିବେ ସନ୍ଥ ତୁଳସୀଦାସ ରଚିତ ଶ୍ରୀ ରାମଚରିତ ମାନସର ପଞ୍ଚାଣିତମ ଭାଗ ପରେ ପରେ ଶୁଣିବେ ଦେଶଭକ୍ତି କେତୋଟି ଓଡ଼ିଆ ଆଲବମ୍ ଗୀତ ଶୁଣିବୁ ସନ୍ଧ୍ୟା 6:30 ରାତି 7:00 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ କିଷାନରେ ରହିଛି ରାତି 7:30 ରାତି 8:00 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ସମାଚାର ଦର୍ପଣ ଶୁଣିବେ ରାତି 8:30 ରେଲେ କୃଷ୍ଣ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 9:00 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ରାତି 10:00 ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ପ୍ରସାରଣ ନାଟକ 22 ପାହାଚ ରଚନା ରଜତ କୁମାରଙ୍କ ପ୍ରଯୋଜନା ରଲପଥ ନନ୍ଦ ରେଲେ କୃଷ୍ଣ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୋତାବନ୍ଧୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମର ମୁଖ୍ୟାଂଶ ତାହେଲେ ଆପଣଙ୍କୁ ସୁରାତରେ ଜଣାଇ